ଆକାଶବାଣୀ ସମ୍ବଲପୁର, ସମୟ ସକାଳ 5:56 ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ 11 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 2 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 meter ତଥା 945 kHz ଏବଂ FM 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଏଥର ଶୁଣନ୍ତୁ ଆଶାଲତା ଷଡ଼ଙ୍ଗୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ବୀରକିଶୋର ଦେବଙ୍କ ରଚନାରୁ

0: ଶୁଣିଲେ କେତୋଟି ଭକ୍ତିଗୀତ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ଶିବାନୀ ଲାଲ।
1: ଏକହମ୍ ବହୁଶ୍ୟାମ୍, ଏହା ହିଁ ସୃଷ୍ଟିର ମୂଳତତ୍ତ୍ୱ। ପ୍ରଳୟ କାଳରେ ବଟପତ୍ର ଉପରେ ଭଗବାନ ତାଙ୍କର ପାଦର ବୁଢ଼ା ଆଙ୍ଗୁଠି ଚୁଚୁମିଥିବାର ଛବି ତୁମେ ଦେଖିଥିବ। ସେଥିରୁ ହିଁ ଓଙ୍କାର ଧ୍ୱନିର ସୃଷ୍ଟି ହୋଇଥିଲା। ଏହି ଶବ୍ଦର କମ୍ପନକୁ ପରିପୂର୍ଣ୍ଣ କରିବା ପାଇଁ ସୃଷ୍ଟି ହେଲା ଆକାଶ। ଏହା ହିଁ ସୂକ୍ଷ୍ମତମ ତତ୍ତ୍ୱ ଏବଂ ଏହା ସର୍ବତ୍ର ପରିବ୍ୟାପ୍ତ। ଆକାଶକୁ ଏକ ସୀମାହୀନ ପାତ୍ର ସହିତ ତୁଳନା କରାଯାଇପାରେ। ଆକାଶର ଗତିରୁ ବାୟୁର ସୃଷ୍ଟି ହେଲା, ବାୟୁରୁ କାଳକ୍ରମେ ଅଗ୍ନିର ଉତ୍ପତ୍ତି ହେଲା। ବାୟୁ ବିନା ଅଗ୍ନିର ସୃଷ୍ଟି ହୋଇନପାରେ। ଅଗ୍ନିରୁ ଜାତ ଉତ୍ତାପରୁ ଜଳର ସୃଷ୍ଟି ହେଲା। ଉଦାହରଣ ସ୍ୱରୂପ, ମଣିଷ ଦେହରେ କିଛି ସମୟ ଜ୍ୱର ରହିଲେ ଝାଳ ବହେ, ଖରାରେ ବୁଲିଲେ ଆମ ଦେହରୁ ଝାଳ ବାହାରେ। ଉତ୍ତାପରୁ କିପରି ଜଳର ସୃଷ୍ଟି ହୁଏ ତାହା ଏଥିରୁ ଜଣାପଡ଼ୁଛି। ଜଳରୁ ପ୍ରକୃତିର ବିବିଧ ପ୍ରକାର ରୂପ ଏବଂ ପୃଥିବୀର ସୃଷ୍ଟି ହେଲା। ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ, ଏହି ପାଞ୍ଚଟିକୁ ପଞ୍ଚଭୂତ କୁହାଯାଏ। ଏହି ମହାଭୂତଗୁଡ଼ିକ ଭିତରେ ପୃଥିବୀ ସ୍ଥୂଳତମ, ଜଳ ଅପେକ୍ଷା ସୂକ୍ଷ୍ମତର ଅଧିକ ବ୍ୟାପକ, ଅଗ୍ନି ଜଳ ଅପେକ୍ଷା ଅଧିକ ସୂକ୍ଷ୍ମତର ଅଧିକ ବ୍ୟାପକ, ବାୟୁ ଅଗ୍ନି ଅପେକ୍ଷା ଆହୁରି ଅଧିକ ସୂକ୍ଷ୍ମତର ଏବଂ ବ୍ୟାପକତର। ଆକାଶ ହେଉଛି ସୂକ୍ଷ୍ମତମ ଏବଂ ସର୍ବତ୍ର ପରିବ୍ୟାପ୍ତ। ସୂକ୍ଷ୍ମତାର ଏହି ଆରୋହଣ ପ୍ରକ୍ରିୟାରେ ପ୍ରତ୍ୟେକ ମହାଭୂତ ତା'ର ପୂର୍ବ ମହାଭୂତ ଅପେକ୍ଷା ଅଧିକ ବ୍ୟାପକ। ସୂକ୍ଷ୍ମତା ବଢ଼ିବା ସଙ୍ଗେ ସଙ୍ଗେ ବ୍ୟାପକତା ମଧ୍ୟ ବଢ଼ିଚାଲେ। ବିପରୀତ ଦିଗରେ ଦେଖିଲେ ସୂକ୍ଷ୍ମତା ଯେତେବେଳେ କମିଯାଏ, ଜଡ଼ତ୍ୱ ବଢ଼ିଚାଲେ ଏବଂ ବ୍ୟାପକତ୍ୱ ସଙ୍କୁଚିତ ହୁଏ। ଏହିପରି ଭାବରେ ବାୟୁ ଆକାଶ ଅପେକ୍ଷା କମ୍ ସୂକ୍ଷ୍ମ ଏବଂ ଅଧିକ ସ୍ଥୂଳ ଅଟେ। ଅଗ୍ନି ବାୟୁ ଅପେକ୍ଷା ସ୍ଥୂଳତର ଏବଂ କମ୍ ବ୍ୟାପକ, ଜଳ ଅଗ୍ନି ଅପେକ୍ଷା ଆହୁରି ସ୍ଥୂଳତର ଆହୁରି କମ୍ ବ୍ୟାପକ, ପୃଥିବୀ ସ୍ଥୂଳତମ ଏବଂ ସବୁଠାରୁ କମ୍ ବ୍ୟାପକ। ସ୍ଥୂଳତା ଏବଂ ବ୍ୟାପକତା ମଧ୍ୟରେ ଥିବା ସମ୍ପର୍କକୁ ଗୋଟିଏ ଉଦାହରଣ ଦ୍ୱାରା ବୁଝାଯାଇପାରେ। ମନେକର ଘର ଭିତରେ ଗୋଟିଏ ଟେବୁଲ ଉପରେ ମଲ୍ଲି ଫୁଲଟିଏ ରଖାଯାଇଛି। ଫୁଲଟି ସ୍ଥୂଳ ଏବଂ ଆକାରରେ ଛୋଟ, ମାତ୍ର ତା'ର ସୁଗନ୍ଧ ହେଉଛି ସୂକ୍ଷ୍ମ ଏବଂ ସାରା କୋଠରୀରେ ପରିବ୍ୟାପ୍ତ। ସେହିପରି ଜଳରୁ ସୃଷ୍ଟି ହୋଇଥିବା ବାଷ୍ପ ଜଳ ଅପେକ୍ଷା ଯଥେଷ୍ଟ ଅଧିକ ସ୍ଥାନ ଦଖଲ କରିଥାଏ। ସ୍ଥୂଳତାରୁ ସୂକ୍ଷ୍ମତା କ୍ରମରେ ପଞ୍ଚ ମହାଭୂତ ହେଲା ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ, କ୍ଷିତି, ଅପ, ତେଜ, ମରୁତ ଏବଂ ବ୍ୟମ। ଏହି ପଞ୍ଚ ମହାଭୂତର ପାଞ୍ଚଟି ତନ୍ମାତ୍ର ବା ଗୁଣ ରହିଛି, ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ।
2: କେତେ ମିନିଟ୍ ହେଲା?

ଶୁଣୁଥିଲେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 429 ଭାଗ।

ଶରଣାର୍ଥୀ ରାଜାଙ୍କୁ ରକ୍ଷା କରିବା ଯେମିତି କର୍ତ୍ତବ୍ୟ, ଯୁଧିଷ୍ଠିରଙ୍କୁ ସାହାଯ୍ୟ କରିବା ବି ସେମିତି ଶ୍ରୀକୃଷ୍ଣଙ୍କ ଦାୟିତ୍ୱ। ସେ ମନ୍ତ୍ରୀ ଉଦ୍ଧବଙ୍କ ପରାମର୍ଶ ଲୋଡ଼ିଛନ୍ତି। ଉଦ୍ଧବ କହିଛନ୍ତି, ଦିଗ୍ବିଜୟ ରାଜସୂୟ ଯଜ୍ଞର ଅଙ୍ଗସ୍ୱରୂପ। ଏହି ଦିଗ୍ବିଜୟ ଉପଲକ୍ଷେ ଜରାସନ୍ଧକୁ କୌଶଳରେ ବଧ କରିହେବ। କୌଶଳଟିକୁ ମଧ୍ୟ ପରିକଳ୍ପନା କରିଛନ୍ତି ଉଦ୍ଧବ। ଏବେ ଶ୍ରୀକୃଷ୍ଣ ପତ୍ନୀ ପୁତ୍ର ତଥା ଚତୁରଙ୍ଗ ବଳ ସହିତ ଯାଇ ଇନ୍ଦ୍ରପ୍ରସ୍ଥରେ ଉପସ୍ଥିତ ହୋଇଛନ୍ତି।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତା ଥି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟ ମନ୍ତ୍ରିମଣ୍ଡଳର 43 ନମ୍ବର ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟମନ୍ତ୍ରୀ 12 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍। ସେଥିଭିତରୁ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାକୁ ଅନୁମୋଦନ କରିଥିବାର ଘୋଷଣା କରାଯାଇଛି। ଯୋଜନାଟି କେଜି ନୁ ପିଜି ତକ୍ ରାଜ୍ୟର ସବୁ ଛାତ୍ରଛାତ୍ରୀମାନଙ୍କୁ ମାହାଳିଆ ଶିକ୍ଷା ସୁବିଧା ମିଳିବା, ଚଳିତ ଶିକ୍ଷା ବର୍ଷନୁ ଇଟା ଲାଗୁ ହେବା ଆଉ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ 9-12 ଶ୍ରେଣୀ ଆଉ ସ୍ନାତକୋତ୍ତର ନିୟମିତ ପାଠ୍ୟକ୍ରମର ନାଁ ଲେଖା ଫିସ୍କୁ ପୂରାପୂରି ଛାଡ଼ କରାଯିବା। ପହିଲା ବଛରେ 895 କୋଟିନୁ ଅଧିକା ଟଙ୍କା ଆଉ ପାଞ୍ଚ ବଛରେ 5467 କୋଟିନୁ ଅଧିକା ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏଥିଲାଗି ବଛରକ 32 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ ଉପକୃତ ହେବେ। ଇତାର ଛଡ଼ା ବାକି 11 ଅନୁମୋଦିତ ପ୍ରସ୍ତାବ ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍,
1: ବର୍ତ୍ତମାନ ଯାଏ ଆମ ପାଖରେ କେବଳ ଗୋଟିଏ ଡେଟା ସେଣ୍ଟର ଥିଲା। ସେହି ଡେଟା ସେଣ୍ଟରରେ ଆମର 39 ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟର 600 ଆପ୍ଲିକେସନ ସବୁ ସେଇଥିରେ ଥିଲା। ନିହାତି ଦରକାର ଥିଲା କି ଆମେ ଆଉ ଗୋଟେ ଡେଟା ସେଣ୍ଟର ନିର୍ମାଣ କରିବା। ସେଇଥିରେ ଜି ଟୁ ଜି, ଗଭର୍ଣ୍ଣମେଣ୍ଟ ଟୁ ଗଭର୍ଣ୍ଣମେଣ୍ଟ, ଗଭର୍ଣ୍ଣମେଣ୍ଟ ଟୁ ବିଜନେସ ଆଉ ଗଭର୍ଣ୍ଣମେଣ୍ଟ ଟୁ ସିଟିଜେନ୍, ଯେତେ ବି ଆମର ଆଇଟି ଇନିସିଏଟିଭ ଅଛି ସେଇଥିରେ ଆମେ ତାକୁ କରିବା।
0: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫ ଗଲାକାଲିଠାନୁ ପହିଲା ଖେପ୍ ପୋଷଣ ଅଭିଯାନ ଓଜନ ଉତ୍ସବ 2026-27 ମୁଲିଛି। ଆଇବା 25 ତାରିଖ ତକ୍ ଚାଲବାର୍କେ ଥିବା ଇ ଅଭିଯାନ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରର ଭିନ୍ ଭିନ୍ ସହଯୋଗୀ ବିଭାଗର ସହଭାଗିତା ଥି ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ଛୁଆମାନଙ୍କର ପୋଷଣର ସ୍ଥିତି ଚିହ୍ନଟ କରବାର ଉତ୍ରୁ ଜରୁରୀ ଚିକିତ୍ସା ଆଉ ଗୋଷ୍ଠୀ ସ୍ତରନ ସେମାନଙ୍କର ଯତ୍ନ ନିଆଯିବା, ବାଦ୍ ପଡ଼ିଥିବା ଆଉ ଅପହଞ୍ଚ କି ଦୁର୍ଗମ ଇଲାକାର ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ଆକଳନକେ ସୁନିଶ୍ଚିତ କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳଙ୍କର ଅଧ୍ୟକ୍ଷତା ଥି ଗଲାକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରବା ବୋଲି ବୈଠକଟି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ 2026ର ପରିଗଣନା ଫର୍ମ ବାଣ୍ଟବାର, ତାର ସଂଗ୍ରହ ଆଉ ଡିଜିଟାଇଜେସନ କାମର ସମୀକ୍ଷା କରାଯାଇଥିଲା। ଜୁଲାଇ 5 ଅଗଷ୍ଟ 4 ତାରିଖ ତକ୍ ଭୋଟର ତାଲିକାରେ ଥିବା ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରବା, ନୂଆ ନାଁ ଯୋଡ଼ବାର ଲାଗି ଫର୍ମ 6, ନା କାଟବା ଲାଗି ଫର୍ମ 7 ଆଉ ସଂଶୋଧନ ଲାଗି ଫର୍ମ 8 ଜରିଆ ଆବେଦନ କରାଯାଇପାରିବ ବୋଲି ବୈଠକରୁ ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇଷ୍ଠାନୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେଉଛି। ଏହି ପରୀକ୍ଷା 10 ତାରିଖ ତକ୍ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବାର ବେଳେ 251 ପରୀକ୍ଷା କେନ୍ଦ୍ରର ପରୀକ୍ଷା ହେବା। ସକାଳ 9 ପରୀକ୍ଷା ମୂଲ ହୋଇକରି 11:30 ତକ୍ ଚାଲବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଆଇବା 4 ତାରିଖ ଥିବା ସମ୍ବଲପୁର ଗସ୍ତକେ ନଜରଟି ରଖିକରି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ଆଉ ଆରକ୍ଷୀ ଅଧୀକ୍ଷକ ମୁକେଶ ବାବୁଙ୍କର ଅଧ୍ୟକ୍ଷତା ହୋଇଥିବା ବୈଠକଟି ଜିଲ୍ଲାସ୍ତରର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପହିଲା ସମଲେଶ୍ୱରୀ ମନ୍ଦିରର ଦର୍ଶନ କରବାର ଉତ୍ରୁ ରେମେଡ୍ ପଡ଼ିଆନ ହେବାର୍କେ ଥିବା ସଭାଥି ଯୋଗଦେବେ। ଏହି ଅବସରରେ ସେ ଜିଲ୍ଲାର ବହୁଟେ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତକେ ସୁରକୃତି ଶେଷ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫ ସୁରକ୍ଷା ଆଉ ପାର୍କିଂର ବ୍ୟବସ୍ଥା ବାବଦେ ବୈଠକଟି ବିସ୍ତୃତ ଆଲୋଚନା ହୋଇଥିଲା। 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ପହିଲା ଖେପ୍ର 2 ମେଧା ତାଲିକା ବାହାରବାଟାକେ ସ୍ଥଗିତ ରଖାଯାଇଛି। ଆଜ୍ ଇ ମେଧା ତାଲିକା ବାହାରବାର ଲାଗି ଧାରିଜ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ତରଫ ବଦଲା ଯାଇଥିବା ସମୟସୂଚୀ ଖୁବ୍ ଜଲ୍ଦି ସାମ୍ସ ୟୁଜି ଡିଗ୍ରୀ ପୋର୍ଟାଲଟି ବାହାର କରାଯିବା, ଏଥିଲାଗି ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ପୋର୍ଟାଲ ଦେଖବାର୍କେ ପରାମର୍ଶ ଦିଆଯାଇଛି। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆଣୁଥିବା ପେସାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜ୍ ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବଛର ପୂର୍ତ୍ତି ଅବସରରେ 1994 ଜୁଲାଇ 2 ତାରିଖ ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଇଟା ଘନୀଭୂତ ହୋଇକରି ଆଇବା 2 ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଇତାର ପ୍ରଭାବଟି ଆଇବା 7 ତାରିଖ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାନ ଆଜି ବେଲବୁଡ଼ା ତକ୍ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଇତାର ସହିତ 15 ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ସତର୍କ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ କାଛୁ କୁଣ୍ଡିଆର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମିନତୀ ମିଶ୍ର। ସକାଳ 7:35 ଗଙ୍ଗାଧର ସଙ୍ଗୀତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ତପସ୍ୱିନୀର ନବମ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ସମ୍ବଲପୁରୀ ଗୀତ ଶୁଣିବେ। କଣ୍ଠଶିଳ୍ପୀମାନେ ହେଲେ ମିନତୀ ପାଣିଗ୍ରାହୀ ଓ ରୋହିତ କୁମାର ଗର୍ତିଆ। ସକାଳ 8:30 ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ରହିଛି ଅଣସର ବିଧି। ବିଶେଷଜ୍ଞ ରାମଚନ୍ଦ୍ର ଦାସ ମହାପାତ୍ର ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଲୀନାନାଥ ଶର୍ମା। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05 ଢୋଲ ପାରେ ବଜା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ହେଲେ ଆନନ୍ଦ ସୁନା, ଶେଷଦେବ ନାଥ ଏବଂ ପାର୍ବତୀ ଜେନା। ଦିନ 12:00 ବାତାୟନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଦିନ 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗଗନ ବାଗ ଓ ଆରତୀ ମିଶ୍ର। ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ଗୃହଲକ୍ଷ୍ମୀ। ଆଜି ଏଥିରେ ଶୁଣିବେ ଆର୍ଥିକ ପରିଚାଳନାରେ ନାରୀ ଆଲୋଚିକା ଜୟଶ୍ରୀ ମିଶ୍ର। ଦିନ 2:45 କେତୋଟି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏବଂ ଅପରାହ୍ନ 4:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟା କି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଧକା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍ ସୁନ୍ଦରଗଡ଼ରେ ଏଟା କରାଯାଉଛି, ଆର୍ ଆମେ 1.5 ବର୍ଷରେ ଏଟା କମ୍ପ୍ଲିଟ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଓମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିଭିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251 କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ ପିଏମ୍ଏଫ୍ଏମ୍ଇ ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି।

0: ଚାଲିଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ, କାଛୁ କୁଣ୍ଡିଆର କାରଣ ଓ ପ୍ରତିକାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ମିନତୀ ମିଶ୍ର।
2: କାଛୁ କୁଣ୍ଡିଆ ବ୍ୟକ୍ତିଗତ ସ୍ୱାସ୍ଥ୍ୟଗତ ତ୍ରୁଟି ଓ ଦୂଷିତ ପାରିପାର୍ଶ୍ୱିକ ଅବସ୍ଥାରୁ ଆସିଥାଏ। ଏହା ଏକ ପାରାସାଇଟ୍ ବା ପରାନ୍ନଭୋଜୀ ସାର୍କପ୍ଟିସ୍ କାବାଇ ବା ଆକାରସ୍ ଦ୍ୱାରା ନିକଟତର ଶାରୀରିକ ସମ୍ବନ୍ଧ ବା ଯୌନ ସମ୍ବନ୍ଧରୁ ମଧ୍ୟ ଆସିଥାଏ। ତାଛଡ଼ା ଦୂଷିତ ଲୁଗାପଟା ଓ ବିଛଣାରୁ ମଧ୍ୟ ଆସିପାରେ, ଯଦିଓ ସ୍ତ୍ରୀ ମାଇଟ୍ ଶରୀର ବାହାରେ ମାତ୍ର 2-3 ଦିନ ବଞ୍ଚିପାରେ। ଏପିଡେମିକ୍ସ 15-20 ବର୍ଷ ବ୍ୟବଧାନରେ ହୋଇଥାଏ, ଯଦ୍ୱାରା ବହୁଳ ଭାବରେ ବହୁତ ଲୋକ ଏଥିରେ ଆକ୍ରମିତ ହୁଅନ୍ତି। ଏହି ମାଇଟ୍ ମନୁଷ୍ୟ ଦେହରେ ବହୁଦିନ ପର୍ଯ୍ୟନ୍ତ ବଞ୍ଚି ରହିପାରେ। ପୁରୁଷ ମାଇଟ୍ ସ୍ତ୍ରୀ ମାଇଟ୍ ଠାରୁ ଆକାରରେ ସାନ, 300 μ ରୁ 400 μ ଆକାର ବିଶିଷ୍ଟ ଓ 4 ଯୋଡ଼ଗୋଡ଼ ବିଶିଷ୍ଟ। ପୁରୁଷ ମାଇଟ୍ ଗର୍ଭ ସଞ୍ଚାର ବା କପୁଲେସନ୍ ପରେ ମରିଯାଏ ଓ ସ୍ତ୍ରୀ ମାଇଟ୍ ଚର୍ମ ତଳେ ସୁଡ଼ଙ୍ଗ ବା ବରୋ କରି 2 ମାସ ପର୍ଯ୍ୟନ୍ତ ରହେ ଓ ଅଣ୍ଡା ଦିଏ, ଯାହା ଲାର୍ଭାରେ ପରିଣତ ହୁଏ। ଲାର୍ଭା ସୁଡ଼ଙ୍ଗରୁ ବାହାରି ଚର୍ମ ଉପରକୁ ଆସେ ଓ ଚର୍ମର ବିଭିନ୍ନ ସ୍ଥାନରେ ଯଥା ଆଙ୍ଗୁଠି, ସନ୍ଧି ଆଦି ଜାଗାରେ ରୁହେ ଓ ପୂର୍ଣ୍ଣାଙ୍ଗ ମାଇଟ୍ରେ ପରିବର୍ତ୍ତିତ ହୁଏ। ଏହା ଚର୍ମର ଉଷୁମ ସ୍ଥାନମାନଙ୍କରେ ରୁହେ ତଥା ଉପରି ଚର୍ମର କେରାଟିନ୍ ଖାଇ ବଞ୍ଚିଥାଏ। ଏହାର ଜୀବନଚକ୍ର 4-5 ସପ୍ତାହ ପର୍ଯ୍ୟନ୍ତ ହୋଇଥାଏ। କାଛୁ କୁଣ୍ଡିଆ ବା ସ୍କାବିଜ୍ର ଲକ୍ଷଣ ହେଲା ଦେହ ବହୁତ କୁଣ୍ଡାଇ ହେବା, ବିଶେଷତଃ ରାତିରେ। ଉପରିସ୍ଥ ଚର୍ମ ତଳେ ସୁଡ଼ଙ୍ଗ ବା ବରୋଜ ଓ ଛୋଟ ଛୋଟ କୁଣ୍ଡିଆ ଆବୁ ବା ପାପ୍ୟୁଲ୍ସ ଏହି ରୋଗର ପ୍ରଧାନ ଲକ୍ଷଣ। ଏହା ହାତ ଓ ଗୋଡ଼ର ଆଙ୍ଗୁଠି ସନ୍ଧି, କହୁଣୀ, ବାହୁ, କାଖ, ନାଭି ଚାରିକଡ଼, ତଳପେଟ, ଉପର ଜଙ୍ଘ, ପିଚା, ସ୍ତ୍ରୀମାନଙ୍କର ସ୍ତନ ତଥା ପୁରୁଷମାନଙ୍କର ଯୌନାଙ୍ଗରେ ଦେଖାଯାଏ। ମୁଖରେ ପ୍ରାୟ ଦେଖାଯାଏ ନାହିଁ, କିନ୍ତୁ ଶିଶୁମାନଙ୍କର ମୁଖ ତଥା ମୁଣ୍ଡରେ ମଧ୍ୟ ଦେଖାଯାଏ। ଏହା ସାଧାରଣତଃ ଘରର ଏକାଧିକ ଲୋକଙ୍କଠାରେ ଦେଖାଯାଏ ତଥା ସ୍କୁଲ ପିଲାମାନଙ୍କର ସାଥୀମାନଙ୍କୁ ଓ ହଷ୍ଟେଲର ସହପାଠୀମାନଙ୍କଠାରେ ଦେଖାଯାଏ। ଏହାର ଉପସର୍ଗଗୁଡ଼ିକ ହେଲା ବିଇଞ୍ଚି ବା ଇନଫେକ୍ଟେଡ୍ ଏକ୍ଜିମା। କୁଣ୍ଡିଆ ବା ସ୍କାବିଜ୍ ପାଚିଗଲେ ସେଥିରେ ଅନ୍ୟାନ୍ୟ ଜୀବାଣୁ ବାସ କରନ୍ତି ଓ ତାହା କାଛୁରେ ପରିଣତ ହୁଏ। ଏହାର ତୁରନ୍ତ ଚିକିତ୍ସା ଆବଶ୍ୟକ, କାରଣ ଏହା ବୃକ୍କରେ ଆଘାତ କରିବା ସହଜ ହୁଏ ଓ ରୋଗୀ ନେଫ୍ରାଇଟିସ୍ ଭଳି ଜଟିଳ ବୃକ୍କଜନିତ ରୋଗରେ ଆକ୍ରମିତ ହୁଏ। ଏହାଛଡ଼ା ବିଇଞ୍ଚି ବା ଏକ୍ଜିମା ମଧ୍ୟ କାଛୁ ରୋଗର ଏକ ପ୍ରଧାନ ଉପସର୍ଗ। ଏହା କୁଣ୍ଡାଇ ହୁଏ, ପାଣି ବାହାରେ ଓ ଭଲ ହେବା ସମୟ ସାପେକ୍ଷ। ନରୱେଜିଆନ୍ ସ୍କାବିଜ୍ ଏହା ଅତ୍ୟଧିକ ଜନବସତି ସ୍ଥାନ, ମାନସିକ ରୋଗୀ, କୁଷ୍ଠ ରୋଗୀ, କ୍ୟାନ୍ସର ରୋଗୀ, ଏଡ୍ସ ରୋଗୀ ତଥା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଏହା ଦେଖାଯାଏ। ଏଥିରେ ମାଇଟ୍ଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଏ ଓ ରୋଗ ସାଂଘାତିକ ରୂପ ଧାରଣ କରେ। ପାପୁଲି ଓ ପାଦ ଓ ଚର୍ମର ସର୍ବତ୍ର ପରସ୍ତ ପରସ୍ତ କାତି ବାହାରେ। ଶତକଡ଼ା ପ୍ରାୟ 5% ରୋଗୀଙ୍କଠାରେ ନୋଡ୍ୟୁଲାର ସ୍କାବିଜ୍ ବା ଆବୁ ଦେଖାଯାଏ। ଏହା 3-5 ମିଲିମିଟର ଆକାରର ହୁଏ, ଯାହାକି ପ୍ରାୟ ଯୌନାଙ୍ଗରେ ହୋଇଥାଏ। ଏଠାରେ କୁଣ୍ଡାଇ ହେବା କମ୍ ହୁଏ, କିନ୍ତୁ ଏହି ଆବୁ ମାସ ମାସ ଧରି ରହିଥାଏ। ବିଭିନ୍ନ ଗୃହପାଳିତ ପଶୁ ଯଥା କୁକୁର, ବିଲେଇ, କୁକୁଡ଼ା, ଚଢ଼େଇ, ଓଟ ଓ ଘୋଡ଼ାଙ୍କଠାରେ ଏକ ପ୍ରକାର କୁଣ୍ଡିଆ ଦେଖାଯାଏ, ଯାହା ମନୁଷ୍ୟ ଦେହକୁ ସଂକ୍ରମିତ ହୁଏ ଓ ଶରୀରର ସର୍ବାଙ୍ଗ ମୁଖମଣ୍ଡଳ ସହିତ କୁଣ୍ଡାଇ ହୁଏ, କିନ୍ତୁ ଚର୍ମ ତଳେ ସୁଡ଼ଙ୍ଗ ଦେଖାଯାଏ ନାହିଁ। ସୁଡ଼ଙ୍ଗ ତଳୁ ଛୁଞ୍ଚିରେ ଆକାରସ୍ କିମ୍ବା ତାର ଅଣ୍ଡା ବା ସ୍କାଇବାଲା ବା ମଳ ଆଣି ଦେଖିହେବ। 20% ପଟାସିୟମ ହାଇଡ୍ରକ୍ସାଇଡ୍ରେ ରଖିଲେ ନିମ୍ନ ଶକ୍ତିସମ୍ପନ୍ନ ଯବକାଚରେ ଏହି ମାଇଟ୍ ଦେଖିହୁଏ। ଯୌନାଙ୍ଗ କାଛୁରେ ଅନ୍ୟାନ୍ୟ ଯୌନଜନିତ ରୋଗ ଥିବାର ସମ୍ଭାବନାକୁ ଅସ୍ୱୀକାର କରିହେବ ନାହିଁ। ଏ କ୍ଷେତ୍ରରେ କାଛୁର ସୁଡ଼ଙ୍ଗ ବାଟେ ଅନ୍ୟାନ୍ୟ ଜୀବାଣୁ ପ୍ରବେଶ କରିବା ମଧ୍ୟ ସହଜ ସାଧ୍ୟ ହୋଇଥାଏ।

0: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ କାଚ କୁଣ୍ଡିଆର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିଲେ ଡାକ୍ତର ମିନତୀ ମିଶ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ। ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025 ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ

ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତି କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଦ୍ୱାରା ଏହି ଅନୁମୋଦନ ପରେ ଶ୍ରୀ ମିଶ୍ରଙ୍କର କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁଲାଇ 14 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। 1999 ବ୍ୟାଚ୍ର ଭାରତୀୟ ବିଦେଶ ସେବା ଅଧିକାରୀ ଶ୍ରୀ ମିଶ୍ରଙ୍କର ବିଦେଶ ସଚିବ ଭାବେ କାର୍ଯ୍ୟକାଳ ଆସନ୍ତା 14 ସମାପ୍ତ ହେଉଛି। ସେ 2024 ଜୁଲାଇ 15 ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ ଶ୍ରୀ ମିଶ୍ର ଚୀନ୍ରେ ଭାରତର ରାଷ୍ଟ୍ରଦୂତ ଭାବେ 2019 ଜାନୁଆରୀ ମାସରୁ 2021 ଡିସେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ ଭାରତର 3 ପ୍ରଧାନମନ୍ତ୍ରୀ ଆଇକେ ଗୁଜରାଲ, ଡକ୍ଟର ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦିଙ୍କର ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ଦେଶରେ ପ୍ରଥମଥର ଲାଗି ଆନ୍ଧ୍ରପ୍ରଦେଶର ଉଣ୍ଡାଭାଲି ହେଲିପୋର୍ଟରୁ ହେଲିକପ୍ଟର ଉଡ଼ାଣ ଲାଗି ନିଜସ୍ୱ ପଏଣ୍ଟ ଇନ୍ ସ୍ପେସ୍ ବା ପିନ୍ସ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ଅତ୍ୟାଧୁନିକ ସାଟେଲାଇଟ୍ ଭିତ୍ତିକ ଜ୍ଞାନକୌଶଳ ବ୍ୟବହାର କରାଯାଇଥାଏ। ଲ୍ୟାଣ୍ଡିଂ କରିବା ଲାଗି ପାରମ୍ପରିକ ବ୍ୟବସ୍ଥା ନଥିବା ହେଲିପୋର୍ଟଗୁଡ଼ିକରେ ସୁରକ୍ଷିତ ଉଡ଼ାଣ ଲାଗି ଏହି ବ୍ୟବସ୍ଥା ସହାୟକ ହୋଇଥାଏ। ଦେଶର ସମସ୍ତ ପ୍ରକାର ପାଗରେ ସୁରକ୍ଷିତ ହେଲିକପ୍ଟର ଉଡ଼ାଣ ସହିତ ଏହାର ପରିଚାଳନାଗତ ଦକ୍ଷତା ଅଧିକ ସଶକ୍ତ କରିବା ଦିଗରେ ଏହି ସଫଳତା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି। ଭାରତର ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ବିକଶିତ କରାଯାଇଥିବା ଏହି ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମଞ୍ଜୁର କରାଯାଇଛି। ଭେନେଜୁଏଲାରେ ଭୂମିକମ୍ପ ଜନିତ ମୃତ୍ୟୁ ସଂଖ୍ୟା 2,295 ବୃଦ୍ଧି ପାଇଛି। ଏଥିସହିତ 11,000 ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ସେଠାକାର ଜାତୀୟ ଆସେମ୍ବ୍ଲିର ଅଧ୍ୟକ୍ଷ ଜର୍ଜ ରୋଡ୍ରିଗେଜ୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରାୟ 13,000 ଊର୍ଦ୍ଧ୍ୱ ଲୋକ ନିଜର ବାସସ୍ଥାନ ହରାଇଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଇତିମଧ୍ୟରେ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ 7 ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏଠାରେ ସୂଚନା ଦିଆଯାଇପାରେ ଭେନେଜୁଏଲାରେ ଗତମାସ 25 ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଓ 7.5 ଥିବା ଜଣାଯାଇଛି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଜଳ ଜାମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୁନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଆଜିଠାରୁ ଆରମ୍ଭ ହୋଇଛି। ଆସନ୍ତା ମାସ 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ବେଲ୍ଜିୟମ୍ ସେନେଗାଲକୁ ଅତିରିକ୍ତ ସମୟରେ 3-2 ଗୋଲ୍ରେ ପରାସ୍ତ କରିଛି। ସେହିଭଳି ଇଂଲଣ୍ଡ କଙ୍ଗୋକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତା 6 ମେକ୍ସିକୋକୁ ଭେଟିବ। ଅନ୍ୟ ଏକ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଏବଂ ଫ୍ରାନ୍ସ ସ୍ୱିଡେନକୁ 3-0 ଗୋଲ୍ରେ ପରାସ୍ତ କରିଥିବା ବେଳେ ଆଇଭରି କୋଷ୍ଟ ନରୱେ ନିକଟରୁ 2-1 ଗୋଲ୍ରେ ପରାସ୍ତ ହୋଇଛି। ଇଂଲଣ୍ଡର ଚେଷ୍ଟର୍ଲି ଷ୍ଟ୍ରିଟ୍ରେ ଗତକାଲି ଅନୁଷ୍ଠିତ ଭାରତ ଇଂଲଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବର୍ଷା ଲାଗି ବାଧାପ୍ରାପ୍ତ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଭାରତୀୟ ଦଳ ନିର୍ଦ୍ଧାରିତ 20 ଓଭରରେ 7 ହରାଇ 199 ରନ୍ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟର 47 ବଲ୍ରୁ ସର୍ବାଧିକ 68 ରନ୍ କରିଥିବା ବେଳେ ଓପନର ଅଭିଷେକ ଶର୍ମା 69 ରନ୍ କରିଥିଲେ। ସେହିଭଳି ଶିବମ୍ ଦୁବେ 42 ରନ୍ କରି ଅପରାଜିତ ରହିଥିଲେ। ଇଂଲଣ୍ଡ ପକ୍ଷରୁ ସାକିବ୍ ମହମ୍ମଦ 3 ୱିକେଟ୍ ଅକ୍ତିଆର କରିଥିଲେ। ବର୍ଷା ଯୋଗୁଁ ଇଂଲଣ୍ଡ ଦଳ ବ୍ୟାଟିଂ କରିପାରିନଥିଲା। ଆସନ୍ତା ଶନିବାର ଦିନ ଉଭୟ ଦଳ ଦ୍ୱିତୀୟ ଆନ୍ତର୍ଜାତିକ T20 ମ୍ୟାଚ୍ରେ ପରସ୍କରକୁ ଭେଟିବେ। ଡୁରାଣ୍ଡ କପ୍ର 135 ସଂସ୍କରଣ ଆସନ୍ତା 25 ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ୍ଗୁଡ଼ିକ କୋଲକାତା, ରାଞ୍ଚି, ଇମ୍ଫାଲ, ଶିଲଙ୍ଗ ଓ ଗୌହାଟୀରେ ଅନୁଷ୍ଠିତ ହେବ। ଅଗଷ୍ଟ 23 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ କୋଲକାତାରେ ଖେଳାଯିବ।
ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି

ଗ୍ରନ୍ଥରେ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଚାଷର ହାଲ।
1: ଯେନ୍ ଚାଷୀମାନେ ଯଦି କୁଲୁଦ୍ ଚାଷ୍ କର୍ବାକେ ଯାଉଛନ୍, କୁଲୁଦ୍ର ଚାହିଦାଟା ବଜାରନ କେତନି କେତେ ମିଲିପାର୍ସି, ଯେନ୍ତିଲେ ବୋଲିକିରି କୁଲୁଦ୍ ଦେଲ୍ର ବିକ୍ରିଟା ବି ବନେଇ ପାର୍ସି, ଆରୁ ଚାଷୀମାନେ ବି ଦୁଇ ପଇସା କମ୍ ହେଇପାର୍ସନ୍। ଯେନ୍ ଜମିନ ଯଦି ଚାଷୀମାନେ ଚାଷ୍ କର୍ବାକେ ଯାଉଛନ୍, ସେ ଜମିର ମ୍ୟାଟ୍ ଯଦି ବାଲିଆ, ଦୁର୍ଷା କି ଉଷାସ୍ ମ୍ୟାଟ୍ ହେଇଥିବା ବେଲେ ସେ ଜାଗାନ ଇ କୁଲୁଦ୍ଟା କେତନି କେତେ ବଢ଼ିଆ ହେଇପାର୍ସି। ଆମର୍ ଇ ଅଞ୍ଚଳନେ ତ ମୁଗ୍, ବିରି, ମେତାର୍ ତମେ କୁଲୁଦ୍ଟା ବି ଗୁଟେ ଦେଲ୍ଜାତିଆ ଫସଲ ଏବେ ଚାଷ୍ କରୁଛନ୍। ବିହନ ବୁନି ନେଲେ କି ପଛେ ଆହୁରି ଏଥିର୍ ଯତ୍ନ ବତନ କର୍ବାକେ ନି ପଡ଼େ କୁଲୁଦ୍ ଚାଷ୍ ଲାଗି ବୋଲିକିରି, ସେଥିର୍ଲାଗି ବୋଲିକିରି କମ୍ ଅମଲ ମିଲିପାର୍ସି। ହେଲେ ଉନ୍ନତ କିସମ ହିସାବେ ଯଦି ଚାଷୀମାନେ ଇ କୁଲୁଦ୍ ଚାଷ୍କେ କରିବେ ବେଲେ ଅଧିକା ଫାଇଦା ପାଇପାର୍ବେ। କୁଲୁଦ୍ ଚାଷ୍ କର୍ବାକେ ଯାଉଛନ୍ ବେଲେ ଦେଖ୍ବେ ଯେ ଭଲ୍ କିସମ୍ର ବିହନ ଯଦି ଚାଷ୍ କରିବେ ବେଲେ ଅଧିକା ଅମଲ ମିଲିପାର୍ସି। ସେଥିର୍ଲାଗି ବୋଲିକିରି ପହେଲାନୁ ଦେଖ୍ବେ ଯେ କେନ୍ କିସମର ଚାଷ୍ କଲେ ଅଧିକା ଲାଭ ମିଲିପାର୍ବା, ସେ ହିସାବେ ଚାଷୀମାନେ ବାଛିକରି ସେ କିସମର ଚାଷ୍ କର୍ବା କଥା। କୁଲୁଦ୍ର କିସମ ଭିତରେ DS1, DS2, DS12, DS22, ଯେନ୍ଟାକି ଉର୍ମି ବୋଲିକିରି କହୁଛୁ, ତାର ତାର ମଧୁ, PDP1, VZM1, ନୟାଗଡ଼, ଲୋକାଲ, ବିର୍ସା କୁଲୁଦ୍ 1, ଏନ୍ତା କିସମମାନେ ଅଛେ ଯେନ୍ଟାକି ଚାଷୀମାନେ ନିଜେ ବାଛିକିରି ଚାଷ୍ କରିପାର୍ବେ। ପ୍ରାୟ କୁଲୁଦ୍ଟା ସବୁ କିସମର ଜମିନ ଚାଷ୍ କରାଯାଇପାର୍ବା। ହେଲେ ଯେନ୍ ଜମିନ ଯଦି ପାନ୍ ରହିଯାଉଥିବା ବେଲେ ଇ କୁଲୁଦ୍ ଗଛ୍ଟା ମରିଯାଏସି, ସେଥିର୍ଲାଗି ବୋଲିକିରି ଚାଷୀମାନେ ଦେଖ୍ବେ ଯେ ଯେନ ପାନ୍ଟା ରହିନି ପାରୁଥିବା, ଉତ୍ରେନ୍ ଯଦି ଥିବା ବେଲେ ସେ ଜାଗାନ ବଢ଼ିଆ ହେଇପାର୍ସି। ଯେନ ଯଦି ଚାଷ୍ କର୍ବାକେ ଯାଉଛନ୍ ବେଲେ ଜମିର ବତର୍ ଦେଖିକିରି ଦୁଇ କାସ୍ ଭଲ ଭାବେ ଜୁତି ନେବେ, ଆର୍ ବୁନ୍ବାର୍ ଲାଗି ବୋଲିକିରି ଜମିକେ ତିଆର୍ କରିନେବେ। ଜମିକେ ଯେତେବେଲେ ବି ବୁନୁଛନ୍, କପର୍ ମାରିକିରି ସମାନ୍ କରିନେବେ, ଯେନ୍ଥିଲେ ବୋଲିକିରି ପାନ୍ଟା ଜମା ହେଇକିରି ରହିନିପାରେ ଆର୍ ନିଥିରି ହେଇକିରି ପଲେଇଯିବା। ଚାଷୀମାନେ ଦେଖ୍ବେ ଯେ କୁଲୁଦ୍ ବିହନ୍କେ ବିନା ବିଶୋଧନ କରିକିରି ଯଦି ବୁନି ନେବେ ବେଲେ ପଛେ ବିହନ ହେଇକିରି ଗଛ୍କେ ରୋଗ ଲାଗିଥିସି, ଯେନ୍ଥିଲେ ବୋଲିକିରି ଗଛ୍ଟା ଆରୁ ବଢ଼ି ନେଇପାରେ, ଝୁରମୁରେ ହେଇକିରି ମରିଯାଏସି। ସେଥିର୍ଲାଗି ବୋଲିକି ଚାଷୀମାନେ ସୋର୍ କର୍ବେ, ଯେନ୍ସି ବିହନ ଚାଷ୍ କର୍ବାକେ ଯାଉଛନ୍, ପହେଲା ବିହନ ବୁନ୍ବେ କି ବିହନ ପଲ୍ହା ପକାବେ, ତାର୍ ଆଗନୁ ବିହନ୍କେ ବିଶୋଧନ କରିକିରି ଯଦି ପଲ୍ହା ପକାବେ କି ବୁନ୍ବେ ବେଲେ ପଛେ ଆରୁ ଗଛ୍କେ ରୋଗ୍ ଲାଗ୍ବାର୍ ଡର୍ ନେଇଥାଏ। କୁଲୁଦ୍ ବିହନ୍କେ ବିଶୋଧନ କର୍ବାର୍ ଲାଗି ବୋଲିକିରି 1 kg ବିହନ୍ ଲାଗି 2.5 gram ହିସାବେ ଥିନା, ନେ ତ 2.5 gram କ୍ୟାପ୍ଟେନ୍ ଉଷୋକେ ଭଲ୍ ଭାବେ ବିହନ୍ ସାଙ୍ଗେ ସାନି ନେଇକରି ଯଦି ବିଶୋଧନ କରିବେ ବେଲେ ଆର୍ ଯୋଗାବେ ବେଲେ ପଛେ ଯେନ୍ ଫିପି ରୋଗ ହେସି ସେ ରୋଗ୍ଟା ହେଇନିପାରେ। ହେଲେ ଚାଷୀମାନେ ଯେତେବେଲେ ବିହନ ବିଶୋଧନ କରୁଛନ୍ ଆର୍ ବିହନ୍କେ କଲ୍ଚର୍ କର୍ବାକେ ଯାଉଛନ୍, କଲ୍ଚର୍ କର୍ବାର୍ ଆଗନୁ ପ୍ରାୟ 7 ଦିନ ଆଗରୁ ବିହନ୍କେ ବିଶୋଧନ କରିଦେବେ, 7 ଦିନ ପରେ ବିହନ୍କେ କଲ୍ଚର୍ କରିଦେବେ। ବିହନ୍କେ କଲ୍ଚର୍ କର୍ବାର୍ ଲାଗି ବୋଲିକିରି ରାଇଜୋବିୟମ୍ ଜୀବାଣୁ କଲ୍ଚର୍ ଯେନ୍ ଅଛେ, ଏଥିର୍ ସାଙ୍ଗେ ବିହନ୍କେ ଭଲ ଭାବେ ସାନି ନେଇକିରି ଯଦି ବୁନ୍ବେ ବେଲେ ପ୍ରାୟ 15-20% ତକ୍ ଅଧିକା ଅମଲ ମିଲିପାର୍ସି। 1 kg ବିହନ୍ ଲାଗି ବୋଲିକିରି 20 gram ଜୀବାଣୁ କଲ୍ଚର୍ 2 x ପ୍ୟାନ୍ଥିନ୍ ମିଶେଇ ନେଇକରି ଗୋଟେ ମଟ୍ଟେ ତିଆରି କରିନେବେ, ଆର୍ ସେ ମଟ୍ଥିନ୍ ଭଲ ଭାବେ ବିହନ୍କେ ସାନି ନେବେ। ଆର୍ ଯେନ ଯଦି ଭଲ୍ ଜାଗା ହେଇଥିବା, ନାଇଁ ତ ସଫା କପଡ଼ାର ଉପରେ ବିହନ୍କେ ଛାଏ ଜାଗାନ ଶୁଖେଇ ନେବେ ବେଲେ ଜୀବାଣୁ କଲ୍ଚର୍ ହେଇଯିବା। ହେଲେ ଚାଷୀମାନେ ଗୋଟେ ଜିନିଷ୍କେ ନିଘା ଦେବେ ଯେ ଯେତେବେଲେ ବି କଲ୍ଚର୍ ମଡ୍ ପ୍ୟାନ୍ଥିନ୍ ବିହନ୍କେ ବାହାର କରିନେଇକରି ଛାନି ନେଇକରି ଶୁଖଉଛନ୍, ଉପର ବେଲା ହିଁ ଶୁଖାବେ। ଆର୍ ସେ ଯେନ୍ ଜାଗାନ ଶୁଖାବେ ସେ ଜାଗାନ ଯେନ୍ତା ଖରା ନି ପଉଥିବା, ସେ ହିସାବେ ଯଦି ଶୁଖାଇବେ ବେଲେ ଇ କଲ୍ଚର୍ ହେଇଯିବା। ଆର୍ ଯେନ୍ଟାକି କଲ୍ଚର୍ କରିଦେଲା ଅବତାରୁ ପ୍ରାୟ 15-20% ତକ୍ ଅମଲ୍ଟା ଅଧିକା ମିଲିପାର୍ସି। ଚାଷୀମାନେ ସୋର୍ ରଖୁନ୍ ଯେ 1 kg କୁଲୁଦ୍ ବିହନ୍ ଲାଗି ବୋଲିକିରି 2.5 gram ହିସାବେ ଥିରାମ୍, ନାଇଁ ତ 2.5 gram କ୍ୟାପ୍ଟେନ୍ ଉଷୋକେ ଭଲ ଭାବେ ସାନି ନେଇକିରି ବିହନ୍ ବିଶୋଧନ କରିଦେବେ। ବିହନ୍ ବିଶୋଧନ ଯଦି ନି କରିବେ ବେଲେ ପଛେ ବିହନ୍ ନୁହେଇକିରି ଗଛ୍କେ ରୋଗ୍ ଲାଗିଯିବା, ଯେନ୍ଥିଲେ ବୋଲିକିରି ଗଛ୍ଟା ଠିକ୍ ହିସାବେ ବଢ଼ି ନେଇପାରେ। ବିହନ୍ ନୁହେଇକିରି ପ୍ରାୟ କୁଲୁଦ୍ ଗଛ୍କେ ଫିପି ରୋଗ୍ ଲାଗିଯାଏସି, ଯେନ୍ଥିଲେ ବୋଲିକିରି ଗଛ୍ଟା ଝୁରମୁରେଇକରି ମରିଯାଏସି। ରୋଗ୍ ନି ଲାଗ୍ବା ବୋଲିକିରି ଚାଷୀମାନେ ହେଥିର୍ଲାଗି ବିହନ୍ ବିଶୋଧନ ଯଦି କରିନେବେ ବେଲେ ବିହନ୍ ନୁହେଇକିରି ଯେନ୍ ରୋଗ୍ ଲାଗ୍ବାର୍ କଥା ରୋଗ୍ ଲାଗିନିପାରେ, ଗଛ୍କେ ଆରୁ ନୁକସାନୀ କରିନିପାରେ। ଏନ୍ତା ହିସାବେ ଯଦି ଚାଷୀମାନେ କୁଲୁଦ୍ ଦାଲ୍ ଚାଷ୍ କରିବେ ବେଲେ କେତେ କେତେ ଫାଇଦା ପାଇପାର୍ବେ।
0: ଶୁଣୁଥିଲେ ଚାଷର ହାଲ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀର ଆକାଉଣ୍ଟ ନମ୍ବର 1086170525 IFSC SBIN 00005 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ପ୍ରସାର ଭାରତୀର ଆକାଉଣ୍ଟ ନମ୍ବରଟି ଆଉଥରେ କହି ରଖୁଛୁ, ଆକାଉଣ୍ଟ ନମ୍ବରଟି ହେଲା 1086170525 ଏବଂ IFSC SBIN 00005। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06633241 0961 ଯୋଗାଯୋଗ କରିପାରିବେ।

ଶୁଣୁଥିଲେ ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତ କାର୍ଯ୍ୟକ୍ରମରେ ତପସ୍ୱିନୀର ନବମ ଭାଗ ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

ତପସ୍ୱିନୀ କାବ୍ୟରେ ପ୍ରକୃତି ଅନ୍ୟତମ ଚରିତ୍ର ଭାବରେ ବର୍ଣ୍ଣିତ। ଏଥିରେ ଅରଣ୍ୟ ପ୍ରକୃତିର ଅନ୍ତରଙ୍ଗତା ସାର୍ଥକ ଭାବରେ ରୂପାୟିତ। ପ୍ରକୃତିକୁ ଅଚେତନ କରି ଅଙ୍କିତ କରିଥିଲେ ସୀତାଙ୍କର ବନବାସ ଦୁଃଖ ମଧ୍ୟରେ ତାଙ୍କ ଚରିତ୍ରର ମହତ୍ଵ ତଥା ବେଦନା ବହିରୂପ ସ୍ପଷ୍ଟତର ଓ ଉଜ୍ଜଳତର ହୋଇଥାନ୍ତା। ମାତ୍ର ପ୍ରକୃତିର ସଜୀବ ସାହଚର୍ଯ୍ୟ ସୀତାଙ୍କର ଦୁଃଖ ବେଦନାକୁ ବିଶ୍ୱମୟ କରି ପାରିବାରିକ ସୁଖ ଦୁଃଖର ଉର୍ଦ୍ଧ୍ୱତର ଏକ ବିଶାଳ ବିଶ୍ୱ ମାନବିକତା ସହିତ ସଂଯୋଗ କରିଛି। ପ୍ରଭାତ ତପସ୍ୱିନୀ ରୂପରେ ପଦ୍ମନୟନ ବୋଲି ଜାନକୀ ଦର୍ଶନରେ ଆସିଛି, ଉପହାର ଆଣିଛି ନିହାର ମୁକ୍ତା। କୋକିଳକଣ୍ଠରେ ସୀତାଙ୍କ ଦର୍ଶନ ଇଚ୍ଛା ମଧ୍ୟ ପ୍ରକାଶ କରିଛି। ତାପରେ ସୀତା ଉଷାର ପଦବନ୍ଦନା କରି ତାପସ କନ୍ୟାଗଣଙ୍କ ଗହଣରେ ଅନୁକମ୍ପାଙ୍କ ସହିତ ତମସାତୀରରେ ଉପସ୍ଥିତ ହୋଇଛନ୍ତି। ସୀତାଙ୍କୁ ଦେଖି ତମସାର ପ୍ରତୀକ୍ଷାର ଅନ୍ତ ହୋଇଛି ଏବଂ ଗଭୀର ସ୍ନେହରେ ସୀତାଙ୍କୁ ଆଲିଙ୍ଗନ କରି ପକାଇଛି ଆନନ୍ଦ ଉଦ୍ବେଳିତ ହୋଇ ତରଙ୍ଗ ରୂପକ ବାହୁଯୁଗଳରେ। ସୀତାଙ୍କୁ ଲାଭ କରି ସେ ନିଜକୁ ଗୌରବାନ୍ୱିତ ମନେ କରିଛି। ତମସାର ଆକୁଳ ନିବେଦନକୁ ଶ୍ରଦ୍ଧା ଓ ସମ୍ମାନର ସହିତ ଗ୍ରହଣ କରି ସୀତା କହିଛନ୍ତି,

ସୀତାଙ୍କୁ ଲାଭ କରି ତମସା ଯେପରି ଆପଣାର ଗଭୀର ଆହ୍ଲାଦ ଅଭିବ୍ୟକ୍ତ କରିଛି, ବିନମ୍ରତାର ପ୍ରତୀକ ସୀତା ମଧ୍ୟ ଅନୁରୂପ ଭାବରେ ତମସା ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସୀତା ତମସାର ଜଳକୁ ପନିର ପରି ମଧୁର ଓ ସ୍ୱଚ୍ଛ ବୋଲି ଜନନୀର କ୍ଷୀର ଭାବରେ ଅନୁଭବ କରିଛନ୍ତି। ରାମ ସାମ୍ରାଜ୍ୟରୁ ଯେଉଁ ସୀତା ନିର୍ବାସିତ ହୋଇଛନ୍ତି ତାଙ୍କୁ ତମସା ଶ୍ରଦ୍ଧାଭରେ କୋଳେଇ ନେଇଛି ନିବିଡ଼ ଆଶ୍ଳେଷରେ। ସେଥିପାଇଁ ସୀତା ଅନୁଭବ କରିଛନ୍ତି, ମାତା ବୁଝେ ସୂତା ବେଦନା, ମାତା ନେତ୍ରେ ଦଗ୍ଧମୁଖୀ ଚନ୍ଦ୍ରବଦନା।

ଅନ୍ୟପକ୍ଷରେ ବନଲକ୍ଷ୍ମୀ ସୀତାଙ୍କୁ ପାଇ ଆନନ୍ଦ ଉଲ୍ଲସିତା, କାରଣ ରାମଙ୍କ ସହିତ ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରୁ ଏ ଯାବତ୍ ସେ ସୀତାଙ୍କୁ ପ୍ରତୀକ୍ଷା କରି ରହିଥିଲା। ଆଜି ତାର ମଧ୍ୟ ଅନନ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ସୀତାଙ୍କୁ ନିଜ ସହ ମିଶାଇ ଦେଇ ତମସା ଯେପରି ପରିତୃପ୍ତି ଲାଭ କରିଛି, ତପବନର ସୁଭଗ ସୁନ୍ଦର ଜୀବନ ମଧ୍ୟ ସାର୍ଥକ ରୂପ ଲାଭ କରିଛି। ତେଣୁ ସୀତାଙ୍କୁ ପାଇ ସେ କହିଛି, ତୋ ହୃଦୟ ଆଦର ସେ ପ୍ରତିବିମ୍ବ ସ୍ନେହର ସେ ମଜାଇ ତୋତେ ହର ସେ କଲିବରଣ, ଧନ୍ୟବାଦ କର ଗ୍ରହଣ, ଶ୍ରଦ୍ଧା ସହ କଲୁଜା ମୋ ବାଞ୍ଛା ପୂରଣ।

ଶୁଣୁଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ଗଙ୍ଗାଧର ସଙ୍ଗୀତ କାର୍ଯ୍ୟକ୍ରମରେ ତପସ୍ୱିନୀର ନବମ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି। ଗୀତିକାର ପରଶୁରାମ ଶତପଥୀ।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏହି ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯୋଉଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଡ଼ୌକରଣଙ୍କର ଜିମା ମଣତି ଦିଅନ୍ତି। ଏହି ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଧୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାବତୀ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତାମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର ପନ୍ଦର ଦିନ ସେହି ଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦୀକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗାଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଭିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତା ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

0: ନବମୀ ଦିନ ରାଶି ତୈଳ ଓ ଝୁଣା ଲେପନ କରାଯାଏ, ଏହାକୁ ମସୃଣ ଲେପ କୁହାଯାଏ। ଦଶମୀ ଦିନ ତିନୋଟି ଚକାରେ ତ୍ରିମୂର୍ତ୍ତିଙ୍କୁ ବିଜେ କରାଯାଏ, ଏହାକୁ ଚକା ବିଜେ କୁହାଯାଏ। ଏହି ଦିନ କସ୍ତୁରୀ, କୁଙ୍କୁମ ଓ ଚନ୍ଦନ ଲେପନ କରାଯାଏ। ତ୍ରୟୋଦଶୀ ଦିନ ବିଗ୍ରହମାନଙ୍କଠାରେ ଘଣା ପାଠ ଓ ଖଡ଼ି ଲାଗି କରାଯାଏ, ଏହାକୁ ଘଣା ଲାଗି ଓ ଖଡ଼ି ଲାଗି କୁହାଯାଏ। ଏହି ଦିନ ବିଗ୍ରହମାନଙ୍କୁ ରଞ୍ଜିତ କରି ଚିତ୍ର ବିଚିତ୍ର କରାଯାଏ। ଏହି ଦିନ ରାତ୍ରରେ ଓଢ଼ା ଲାଗି ହୁଏ। ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନ ଦତ୍ତ ଖଟଣି ନିଯୋଗ ଚିତ୍ର କାର୍ଯ୍ୟ କରିଥାନ୍ତି। ଏହାପରେ ନୂତନ ବସ୍ତ୍ର ଓ ତୁଳାରେ ନିର୍ମିତ ଗୋଲ ତକିଆ ଉପରେ ବିଗ୍ରହମାନେ ବିଜେ କରିଥାନ୍ତି, ଏହାକୁ ଚକା ଅସରପ ଲାଗି କୁହାଯାଏ। ଏହି ନୀତି ଅଣସରକାଳୀନ ଶେଷ ନୀତି।
1: ଷଷ୍ଠୀ ତିଥି ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ ଲାଗି କରାଯାଏ। ଇଏ ହେଉଛି ଝୁଣାରେ ଆମର ଅଣସରର ସୁଦୁଶୁଆର ସେବାୟତ ଅଛନ୍ତି, ସେମାନେ ଅଣସର ଘରେ ତାଙ୍କର ଝୁଣା ବାଟି ଓଷ ତିଆରି ଆଣିକି ଦୈତାପତି ସେବକମାନଙ୍କୁ ଦିଅନ୍ତି। ଏହା ଷଷ୍ଠୀ ଠାରୁ ନବମୀ ପର୍ଯ୍ୟନ୍ତ କରାଯାଏ। ଦଶମୀ ଦିନ ଠାକୁରଙ୍କୁ ଚକା ବିଜେ କରାଯାଏ ଏବଂ ଦଶମୀ ଦିନ ଦଶମୂଳ ମଧ୍ୟ ଆପଣଙ୍କର ବୈଦ୍ୟ ସେବାୟତମାନଙ୍କ ଠାରୁ ମନ୍ଦିରକୁ ଆସେ। ଏହି ଦଶମୂଳ ଏକାଦଶୀ ଦିନ ଚନ୍ଦନ ଲାଗି ସର୍ବାଙ୍ଗ ହୁଏ। ସର୍ବାଙ୍ଗ ଲାଗି ହେଇସାରିଲା ପରେ ଦଶମୂଳ ପଞ୍ଚନ ଭୋଗ କରାଯାଏ ଏବଂ ଦଶମୀ ପର୍ଯ୍ୟନ୍ତ ଠାକୁରମାନେ ଏକ ବସ୍ତ୍ର ମାନେ ଧଳା ବସ୍ତ୍ର ପିନ୍ଧନ୍ତି ଏବଂ ଧଳା ଫୁଲ ବ୍ୟବହାର କରାଯାଏ। ଦ୍ୱାଦଶୀ ଦିନ ହେଉଛି ରାଜପ୍ରସାଦ। ଠାକୁରର ଶ୍ରୀରଙ୍ଗରୁ ବାହାରିଥିବା ଶ୍ରୀରଙ୍ଗ ଫିଟା, ଯେଉଁ ଚତୁର୍ଥୀ ତିଥିରେ ଯେଉଁ ଚନ୍ଦନ କରାଳ ସବୁ ଠାକୁରଙ୍କ ଦେହରୁ ବାହାରିଥାଏ, ତାହା ଚତୁର୍ଦ୍ଦଶୀ ଦିନ ଭଣ୍ଡ ମାନେ ସକାଳ ଧୂପ ପରେ ଯେଉଁ ଭୋଗମଣ୍ଡପ ଭୋଗ ହୁଏ, ତାପରେ ତିନି ବାଡ଼ର ବାଡ଼ଗ୍ରାହୀମାନେ ସେବାୟତମାନେ ଠାକୁରଙ୍କ ପାଖକୁ ରୂପା ଥାଳି ନେଇ ସେଥିରେ ସଜିତ ଭାବରେ ଚନ୍ଦନ କରାଳ ଆଣି ପଟୁଆରରେ ପ୍ରଧାନୀ ଏବଂ ତଳୁଛମା ପାତ୍ରଙ୍କର ହାତ ପୈଠରେ ତାକୁ ସିଂହଦ୍ୱାର ଦେଇ ବଡ଼ଦାଣ୍ଡ ଦେଇ ରାଜପ୍ରସାଦକୁ ବିଜେ କରାନ୍ତି। ତ୍ରୟୋଦଶୀ ଦିନ ଘଣା ଲାଗି କରାଯାଏ। ଠାକୁରଙ୍କର ଏ ଯେଉଁ ଶ୍ରୀରଙ୍ଗର ପ୍ରତ୍ୟେକ ବର୍ଷ ଜଣେ ଜଣେ ଠାକୁରଙ୍କର ଘଣା ଲାଗି, ଯଦି ଏ ବର୍ଷ ଜଗନ୍ନାଥଙ୍କର କରାଗଲା, ତା ପରବର୍ଷ ଆପଣଙ୍କର ବଳଦେବ ଠାକୁରଙ୍କର ଘଣା ଲାଗି କରାଯାଏ। ଏହିପରି ଠାକୁରଙ୍କ ଶ୍ରୀରଙ୍ଗର ବାଇଶ ହାତର ପାଟ ଡୋରି ଠାକୁରଙ୍କ ପେଟରେ ଲାଗି କରାଯାଏ ଏବଂ ଶ୍ରୀରଙ୍ଗ ମୁଦା ଯାଏ ଏବଂ ଶ୍ରୀରଙ୍ଗରେ ଯେଉଁ ଧଳା ଏ ଯେଉଁ କନାଟି ମୁହଁରୁ କଢ଼ାଯାଇଥାଏ, ତାକୁ ମଧ୍ୟ ଖଳି ପ୍ରସାଦରେ ଆବରୋଧ କରାଯାଏ। ସେହି ଖଳି ପ୍ରସାଦ ଯେପରି ଭାବରେ ରାଜପ୍ରସାଦ ରାଜନହରକୁ ବିଜେ କରନ୍ତି, ସେହିପରି ଭାବରେ ମଧ୍ୟ ଖଳିପ୍ରସାଦ ଦତ୍ତ ମହାପାତ୍ର ସେବାୟତ ଏବଂ ଦୈତାପତିମାନେ ଠାକୁରଙ୍କର ଏକାଦଶୀରେ ଲାଗିଥିବା ମାଳ ଫୁଲ ନେଇ ଶ୍ରୀନଗର ଅଭିମୁଖେ ଭୋଗମଣ୍ଡପ ପରେ ବିଜେ କରନ୍ତି।

ଚତୁର୍ଦ୍ଦଶୀ ଦିନ ବନକଲାଗି କରାଯାଏ। ଏହି ବନକଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି ସେହି ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଅପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଅପସର କୁହାଯାଏ। ଚକା ଅପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୋପ୍ୟ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରି ଧୂପ ଅନୁଷ୍ଠିତ ହେଉଛି। 2:30ରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। 6ଟାରେ ଆଳତୀ ପରେ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଥୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲିଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଲୀନାନାଥ ଶର୍ମା। କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି। ଗୀତିକାର ରାଜା ଅର୍ଧେନ୍ଦୁ ଶେଖର ମହାନ୍ତି।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଦୁଇଟି ଆଧୁନିକ ଗୀତ ଶୁଣିଲେ। କଣ୍ଠଦାନ କଲେ ଲୀନାନାଥ ଶର୍ମା। ଗୀତ ରଚନା କରିଥିଲେ ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଗୌର ପଟ୍ଟନାୟକ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଶ୍ରୋତାବନ୍ଧୁ, ଅସହ୍ୟ ଗରମ ପରେ ପ୍ରକୃତିକୁ ଆସିଥାଏ ବର୍ଷା। ଚାତକ ପରି ସମସ୍ତେ ବର୍ଷାକୁ ଚାହିଁଥାନ୍ତି। ଆଦ୍ୟ ଆଷାଢ଼ରେ ଆସେ ବର୍ଷାର ବାଦଲ, ବର୍ଷା କରାଏ ଶାନ୍ତ ଶୀତଳ ହୁଏ ଧରଣୀ, ପ୍ରକୃତି ରାଣୀ ହସି ଉଠେ। ଆମ ଭାରତ ଏକ କୃଷି ପ୍ରଧାନ ଦେଶ, ବର୍ଷା ଉପରେ ହିଁ ଚାଷୀ ନିର୍ଭର କରିଥାଏ। ଚାଷ ଆରମ୍ଭ ହୁଏ ଏହି ବର୍ଷା ଋତୁରେ। ବର୍ଷାକୁ ଦେଖି ମୟୂର ନାଚେ, ପକ୍ଷୀମାନେ ଗୀତ ଗାଆନ୍ତି, ଚାରିଆଡ଼େ ସବୁଜ ସୁନ୍ଦର ଦେଶେ। ବର୍ଷାରେ ପରିବେଶ ସୁନ୍ଦର ହୁଏ। ବର୍ଷା ଋତୁରେ ପ୍ରକୃତିକ ଶୋଭା ବୃଦ୍ଧି ପାଇଥାଏ। ରୁକ୍ଷ ମାଟିରେ ପୁଣି ସବୁଜ ଘାସ ଦେଖାଯାଏ।

ବର୍ଷାକାଳୀନ ଆକାଶ ଅତ୍ୟନ୍ତ ମନମୁଗ୍ଧ କରିଥାଏ। ବିସ୍ତୃତ ମେଘ ଆନ୍ତରଣ ଉହାଡ଼ରେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ଆକାଶରେ ଏକ ମନୋରମ ମେଘାଲୋକ ସୃଷ୍ଟି କରିଥାଏ। ବର୍ଷା ଆଗମନରେ ଆକାଶ ଘନକୃଷ୍ଣ ବାଦଲରେ ଆଚ୍ଛାଦିତ ହୁଏ। ସେହି କୃଷ୍ଣଘନ ବନ୍ଧରେ ବିଦ୍ୟୁଲତା ଚପଳା ଚକ୍ଚକ୍ କରି ଉଠେ। ମେଘର ମେଘର ମନ୍ଦଧ୍ୱନି ସହ ବଜ୍ରର ଘଡ଼ି ଘଡ଼ି ଶବ୍ଦରେ ତ୍ରିଭୁବନ କମ୍ପି ଉଠିଥାଏ। ମେଘ ଉଢ଼ାଳରେ ସୂର୍ଯ୍ୟଦେବ ଉଙ୍କି ମାରନ୍ତି। ଜଳକଣା ପୂର୍ଣ୍ଣ ଧୂସର ଆକାଶରେ ସୂର୍ଯ୍ୟାଳୋକ ପ୍ରତିଫଳିତ ହୋଇ ଇନ୍ଦ୍ରଧନୁ ପଡ଼େ। ଇନ୍ଦ୍ରଧନୁର ସାତଟି ରଙ୍ଗ ଆକାଶର ସୌନ୍ଦର୍ଯ୍ୟକୁ ଶତଗୁଣରେ ବର୍ଦ୍ଧିତ କରିଥାଏ। ଘନ ବାଦଲ ବକ୍ଷରେ ବକ୍ପଙ୍କ୍ତିର ଉଡ଼ତୀୟ ମନ ଦୃଶ୍ୟ ଦର୍ଶକ କବି ଓ ଭାବୁକ ପ୍ରାଣରେ ଅପୂର୍ବ ଆହ୍ଲାଦ ସୃଷ୍ଟି କରିଥାଏ। ଆକାଶରେ ଚନ୍ଦ୍ରମା ପ୍ରାୟ ଦୃଷ୍ଟିଗୋଚର ହୁଅନ୍ତି ନାହିଁ। ତାରାପତିଙ୍କର ଏତାଦୃଶ ବିଷଣ୍ଣତା ଅବଲୋକନ କରି ତାରାମାନେ ମଧ୍ୟ ଆଲୋକ ବିକିରଣରୁ କ୍ଷାନ୍ତ ହୁଅନ୍ତି।

ବର୍ଷାକାଳରେ ପଲ୍ଲୀର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ। ପଲ୍ଲୀ ସନ୍ନିକଟ ପର୍ବତ ଦୃଶ୍ୟ ଅତୀବ ମନୋରମ। ଶ୍ୟାମ ଶୈଳର ନୀଳ ବିଗ୍ରହରେ ଧବଳ ଅଭ୍ରଖଣ୍ଡ ପଲ୍ଲୀର ସୌନ୍ଦର୍ଯ୍ୟକୁ ବର୍ଦ୍ଧନ କରିଥାଏ। ରାଧାନାଥଙ୍କର ରଚନାରେ ତା'ର ଭବ୍ୟ ଚିତ୍ର ଦେଖିବାକୁ ମିଳେ। ଠାବେ ଠାବେ ଶୈଳ ନୀଳ ବିଗ୍ରହେ ଧବଳ ଅଭ୍ରଖଣ୍ଡ କି ଶୋଭା ବହେ। ପଲ୍ଲୀର ଶୁଷ୍କ ନାରସ ଧୂସର ବକ୍ଷ ଉପରେ ନୂତନ ସବୁଜିମାର ଏକ ପ୍ରଲେପ ପଡ଼ିଯାଏ। ନିଷ୍ପ୍ରାଣ ବନାନୀର ନୂତନ ପ୍ରାଣ ସଞ୍ଚାର ହୁଏ। ଦିଗ୍ବଳୟ ବ୍ୟାପୀ ସବୁଜ ଶସ୍ୟକ୍ଷେତ୍ର ପଲ୍ଲୀର ସୌନ୍ଦର୍ଯ୍ୟକୁ ଶତଗୁଣରେ ବର୍ଦ୍ଧନ କରିଥାଏ।

ବର୍ଷା ଋତୁରେ ବନ୍ୟା ହୋଇ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଚାରିଆଡ଼େ ଜଳାର୍ଣ୍ଣବ ଦେଖାଯାଏ, ଜମିରେ ବାଲିଚରି ମାଡ଼ିଯାଏ, ଶସ୍ୟକ୍ଷେତ୍ର ଅନେକ ଦିନ ଧରି ପାଣିରେ ବୁଡ଼ି ରହିବା ଫଳରେ ଫସଲ ନଷ୍ଟ ହୋଇଯାଏ।

ହୋଇଥାଏ। ଗାଁ ଗଣ୍ଡାରେ ପାଣି ପଶି ବହୁ ଧନ ଜୀବନ ନଷ୍ଟ କରିଥାଏ। ନଦୀ କୂଳ ଅତଡ଼ା ଥାଏ, ବୃକ୍ଷମାନ ଉପୁଡ଼ିଯାଇ ପାଣିରେ ଭାସିଯାଇଥାନ୍ତି। ବିଷଧର ସାପମାନେ ଗାଁ ଗଣ୍ଡାକୁ ପଶିଯାଇ ଆତଙ୍କ ସୃଷ୍ଟି କରନ୍ତି। ବେଳେବେଳେ ବନ୍ୟା ସାଙ୍ଗକୁ ବାତ୍ୟା ଦେଖାଦେଇ ପ୍ରଳୟ ସୃଷ୍ଟି କରିଥାଏ। ସେ ଦୁଃଖ ଅବର୍ଣ୍ଣନୀୟ ହୋଇପଡ଼େ। ସମୁଦ୍ରକୁ ଶଙ୍ଖେ ପାଣି ଭଳି ଦୁର୍ଗତମାନଙ୍କୁ ଯେଉଁ ସରକାରୀ ସାହାଯ୍ୟ ମିଳିଥାଏ ତାହା କିଛି ନୁହେଁ କହିଲେ ମଧ୍ୟ ଚଳେ।

ବର୍ଷା ଋତୁରେ ପଲ୍ଲୀଭୂମି ହରିତ ଦୁର୍ବାଦଳ ମଣ୍ଡିତ ହୋଇ ସବୁଜ ବସ୍ତ୍ର ପରିଧାନ କଲାପରି ଦେଖାଯାଏ। ଏହି ସବୁଜ ଶୋଭା ମଧ୍ୟରେ ଲୋହିତ ବର୍ଣ୍ଣର ସାଧବ ବହୁ ପୋକ ମନ୍ଥର ଗତିରେ ବିଚରଣ କରୁଥାଏ। ବୃକ୍ଷଲତା ଶ୍ୟାମଳପତ୍ର ସମ୍ଭାରରେ ତ୍ୱରିତ ହୋଇ ଅପୂର୍ବ ଶ୍ରୀ ଧାରଣ କରିଥାନ୍ତି। ପଲ୍ଲୀବାସୀଙ୍କର ବାଡ଼ି ବଗିଚାରେ ନାନା ଜାତିର ଶାଗ ଓ ପନିପରିବା ଉତ୍ପନ୍ନ ହୋଇ ଶୋଭାମୟ ଦେଖାଦେଇଥାଏ। ଲାଓ କଖାରୁ ଓ ପୋଇଙ୍କ ସବୁ ଚାଳ ଉପରକୁ ମାଡ଼ିଯାଇଥାଏ। ଜହ୍ନି ଭେଣ୍ଡି କଖାରୁ କାକୁଡ଼ି କାଙ୍କଡ଼ ଆଦି ପ୍ରଚୁର ପରିମାଣରେ ଫଳେ। ଭୂମି ଉପରେ ଠାଏ ଠାଏ ଧଳା ଛତୁମାନ ଫୁଟି ଭୂମିର ଶୋଭାକୁ ବର୍ଦ୍ଧିତ କରିଥାନ୍ତି। ଋତୁରେ ପଦ୍ମଫୁଲ ଲୁପ୍ତ ହୋଇଯାଏ, କିନ୍ତୁ କିଆ କେତକୀ ଜାଇ ମଲ୍ଲୀ ମାଧବୀ ମାଳତୀ କଦମ୍ବ କେଳି କଦମ୍ବ ଚମ୍ପା କାଠଚମ୍ପା ଟଗର ତରାଟ ଗୋଲାପ ନିଆଳି ସେବତୀ ଓ ହରଗରୀ ଇତ୍ୟାଦି ଫୁଲ ସବୁ ଫୁଟି ପଲ୍ଲୀଭୂମିକୁ ସୁଶୋଭିତ କରନ୍ତି।

ବର୍ଷା ଋତୁରେ ପଲ୍ଲୀବାସୀ ନାନା ଉତ୍ସବକୁ ସମାରୋହର ସହିତ ପାଳନ କରିଥାନ୍ତି। ସେଗୁଡ଼ିକ ମଧ୍ୟରେ ଶ୍ରୀ ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଅଳ୍ପ କେତୋଟି ପଲ୍ଲୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଥାଏ। ଝୁଲଣ ଉତ୍ସବରେ ଠାକୁର ସୁସଜ୍ଜିତ ହୋଇ ଦୋଳିରେ ଝୁଲନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ପୁରୋହିତମାନେ ମନ୍ତ୍ର ବୋଲି ଗ୍ରାମବାସୀକୁ ପଇତା ଦିଅନ୍ତି ଓ ହାତରେ ରାକ୍ଷୀ ବାନ୍ଧି ଦିଅନ୍ତି। ଗହ୍ମା ପୂର୍ଣ୍ଣିମା ନିଜ ଗୋରୁମାନଙ୍କୁ ପୂଜା କରାଯାଇଥାଏ। ଝିଅ ପିଲାମାନଙ୍କର ଖୁଦୁରୁକୁଣୀ ଓଷା ଏହି ଋତୁରେ ପଡ଼ିଥାଏ। ବର୍ଷାର ରିମ୍ଝିମ୍ ସଙ୍ଗୀତ ସହ ପର୍ବପର୍ବାଣି ପଲ୍ଲୀ ଜୀବନରେ ମାଦକତା ଭରିଦିଏ।

ସମଗ୍ର ଜଗତର ସୃଷ୍ଟିର ଆଧାର ପାଞ୍ଚଗୋଟି ତତ୍ତ୍ୱକୁ ନେଇ ଗଠିତ। ଜଳ, ବାୟୁ, ଅଗ୍ନି, ଆକାଶ ଓ ପୃଥିବୀ, ଏଥିରୁ କୌଣସିଟିକୁ ବାଦ୍ ଦେଲେ ସୃଷ୍ଟି ସମ୍ଭବ ନୁହେଁ। ଏଥିମଧ୍ୟରୁ ଜଳର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ପୃଥିବୀରେ ଶତକଡ଼ା 70% ଜଳ ଅଛି, ସେଥିରୁ 97% ଲୁଣି ଜଳ, ଯାହାକି ସାଗର ଏବଂ ମହାସାଗରରେ ଗଚ୍ଛିତ। ଆଉ ଯେଉଁ 3% ଜଳ ରହିଲା, ସେଥିରୁ ପ୍ରାୟ 2% ବରଫ ଆକାରରେ, ମାତ୍ର 1% ମଧୁର ଜଳ, ଯାହାକୁ ଆମେ ବ୍ୟବହାର କରିପାରୁଛେ। କିନ୍ତୁ ସେହି 1%ରୁ ଅଧିକାଂଶ ଜଳ ନଦୀ, ହ୍ରଦ, ପୋଖରୀରେ ଗଚ୍ଛିତ ଅଛି। ଆମ ପାଇଁ କେବଳ 0.33% ଜଳ ହିଁ ପ୍ରକୃତି ସାଇତି ରଖିଛି, ଯାହା ମାଟି ତଳେ ଅଛି। ଏଇ ଯେଉଁ 0.33% ମଧୁର ଜଳ ଅଛି, ତାହାର ପରିମାଣ ଆମେ ବୃଦ୍ଧି କରିପାରିବା। ଅନ୍ତତଃ ପକ୍ଷେ ଏହାର ସୁବିନିଯୋଗ କରି ବର୍ଷା ଜଳକୁ ସମୁଦ୍ରକୁ ବୋହିଯିବାକୁ ନ ଦେଇ ବାନ୍ଧି ରଖି ଭୂତଳ ଜଳକୁ କମିବାକୁ ଦେବା ନାହିଁ। ବର୍ଷାଦିନେ ବର୍ଷା ଜଳକୁ ସାଇତି ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା। ବର୍ଷାଦିନେ ଘରର ଛାତ ଉପରେ ପଡ଼ୁଥିବା ଜଳକୁ ପାଇପ୍ ଦ୍ୱାରା ଟାଙ୍କି କିମ୍ବା ବଡ଼ ପାତ୍ରରେ ରଖିହେବ। ଏହି ଟାଙ୍କି କିମ୍ବା ବଡ଼ ପାତ୍ରରେ ଥିବା ଜଳକୁ ବାଡ଼ି ବଗିଚା ତଥା ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ। ଜଳ ସଞ୍ଚିଲେ ଜୀବନ ବଞ୍ଚିବ। ଜଳ ଅଛି ତ ଆସନ୍ତାକାଲି ଅଛି।

ଜଳ ହିଁ ଜୀବନ, ଏହା ବିନା ଜୀବନ ଧାରଣ ଅସମ୍ଭବ। ତେବେ ଜଳ ଅଧିକ ହେଲେ ଅଥବା କମ୍ ହେଲେ ଲୋକ ମୃତ୍ୟୁବରଣ କରିଥାନ୍ତି। କବିବର ରାଧାନାଥ ରାୟଙ୍କ ଭାଷାରେ, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଏହି ଋତୁରେ ହିଁ ସାରା ବର୍ଷ ପାଇଁ ଜଳ ସଞ୍ଚିତ ହୋଇଥାଏ। ଅନେକ ଅସୁବିଧା ସତ୍ତ୍ୱେ ବର୍ଷା ଋତୁ ମଙ୍ଗଳକାରୀ ଅଟେ।

ବର୍ଷା ଋତୁ ଯେତିକି ଭଲ ସେତିକି ପୀଡ଼ାଦାୟକ ମଧ୍ୟ, ତଥାପି ଆମେ ଏହାକୁ ସ୍ୱାଗତ କରିଥାଉ, କାରଣ ବର୍ଷା କେବଳ ଉଦ୍ଭିଦର ମିତ୍ର ନୁହେଁ, ମାନବର ମଧ୍ୟ ମିତ୍ର ଅଟେ। ଧରାର ଶୁଷ୍କ ନିରସ ବକ୍ଷ ବର୍ଷାକାଳରେ ରସସିକ୍ତ ଓ ଜୀବନ୍ତ ହୋଇଥାଏ। ଭକ୍ତକବି ମଧୁସୂଦନଙ୍କର ଭାଷାରେ, ବରଷା କାଳ ଅଟେ ମଙ୍ଗଳକାରୀ, ପାଲରେ ପରଜାଙ୍କୁ ବରଷିବାରୀ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର

ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।

ଆପଣମାନେ କେତେଟା ଓଡ଼ିଆ ସିନେମାର ଗୀତ ଶୁଣୁଛନ୍। ଇହାଦେ ଶୁଣମା ସିନେମା ଫ୍ୟାମିଲି ନମ୍ବର ୱାନ୍ର ଇ ଗୀତ ଗାଇଛନ୍ ମାନସ ପ୍ରୀତମ ଆଉ ତପୁ ମିଶ୍ର। ଗୀତ ଲେଖିଛନ୍ ବାପୁ ଗୋସ୍ୱାମୀ, ସଙ୍ଗୀତ ସଜେଇଛନ୍ ଗୁଡ଼ଲି ରଥ।

ଇନୁ ଶେଷ ହେଲା ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣମା ତୁଝେ ମେରି କସମ ସିନେମାର କେତେଟା ଗୀତମାନଙ୍କୁ ଲେଖିଛନ୍ ମେହବୁବ ଆର୍ ସୁରେଶ ସଜେଇଛନ୍ ବିଜୁ ସାହା। କାର୍ଯ୍ୟକ୍ରମର ପହଲା ଗୀତକେ ଶୁଣନ୍ ଗାଇଛନ୍ ଉଦିତ ନାରାୟଣ ଆର୍ ସାଧନା ସର୍ଗମ।

ଆପଣମାନେ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମଟି ଶୁଣୁଛନ୍। ତୁଝେ ମେରି କସମ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ମେହବୁବ ଆର୍ ସୁରେ ସଜେଇଛନ୍ ବିଜୁ ଶାହା। ଏହାଦେ ଶୁଣୁନ୍ ଅଲକା ୟାଗ୍ନିକ, ନିଶା ଉପାଧ୍ୟାୟ ଆଉ ଅଭିଜିତ ଗାଇଥିବାର ଏ ଗୀତଟା।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ।
1: ଇନୁ ଶେଷ ହେଲା ଗୋଟିଏ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ହିନ୍ଦୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା। ଏହାଦେ ଶୁଣୁନ୍, ଇ ଗୀତଟା ଗାଇଛନ୍ ଶେଷଦେବ ନାଥ, ଲେଖିଛନ୍ ଛାଲ ମେହେର।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ ଶତକଡ଼ା 18% GST ସହ ମୋଟ 266 କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ଶେଷେ ପାର୍ବତୀ ଜେନା ଗାଇଥିବାର ଏ ଗୀତଟା ଶୁଣୁନ୍। ଲେଖିଛନ୍ ଗୋକୁଳ ଚନ୍ଦ୍ର ଜେନା।

ମନୁଷ୍ ଜୀବନ୍ତି ଜଙ୍ଗଲ ବହୁତ ଜରୁରୀ ଜାଗା ଅଧିକାର କରସି। ପୃଥିବୀର ପରିବେଶ ସନ୍ତୁଳନ ଲାଗି ଜଙ୍ଗଲର ଦରକାର ଅଛେ, ଏ କଥା ସବକୁ ଜନା। ଲେକିନ୍ ମନୁଷ୍ ସମାଜକେ ଗୋଟିଏ ସେକେଣ୍ଡ ବି ନାଇଁ ଲାଗ୍ବାର ଏ କଥା ଭାବ୍ବାର୍କେ ଯେ ଧୀରେ ଧୀରେ ଆମର ପରିବେଶ ଦୂଷିତ ହେବାର୍ତି ଲାଗିଛେ। ଚାରିଆଡ଼େ ହରାଭରା ଥିବା ଗଛପତ୍ରର ପରିବେଶ ଜାଗାନେ ମୁଡ଼ ଟେକି କରି ଠିଆ ହେଲାନ କେତେନି କେତେ କଲକାରଖାନା, ଆର୍ ସେନୁ ବାହାରୁଥିବାର ବିଷାକ୍ତ ଗ୍ୟାସ୍ ବାୟୁମଣ୍ଡଲକେ ପ୍ରଦୂଷିତ କରୁଛେ, ତ ସେନୁ ବାହାରୁଥିବାର ମଇଳା ପାଇନ୍ ନଦୀତେ ଯାଇକରି ମିଶୁଛେ। ଆଉ ଏତିର ପରିଣାମଟା ମନୁଷ୍ ନିଜେ ହିଁ ସାମ୍ନା କରୁଛେ। ଖାଲି ମନୁଷ୍ ନୁହେଁ, ଜଙ୍ଗଲତି ରହୁଥିବାର ପଶୁପକ୍ଷୀ ବି ନିଜର ରହିଲା ଜାଗାକେ ହରେ ବସୁଛନ୍। ଇହାଦେ ଶୁଣୁନ୍ କେ କେ ଗାଇଥିବାର ଇ ଗୀତଟା। ଗୀତ ରଚନା ନାସିର ଫରାଜ, କଥାଚିତ୍ର କାଇଟ୍ସ, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଗଜ ଯୋଗେଇ କରି ବନି କରନ୍ତି ସାହାଯ୍ୟ କରବାରଟା ସବୁ ଜନସାଧାରଣର ଜାତୀୟ କର୍ତ୍ତବ୍ୟ ଅଏ। ଆମର ପୃଥିବୀର ସୁରକ୍ଷା ଆମର ହାତେ ଅଛେ। ଯଦି ଆମେ ନିଜେ ସଚେତନ ନାଇଁ ହେମା, ତାହେଲେ ଆମର ବିନାଶ ଲାଗି ଦାୟୀ ଆମେ ନିଜେ ହିଁ ହେମା। ଖାଲି ଗଛଟେ ଯୋଗେଇ ଦେଲେ ନାଇଁ ହୁଏ, ସେ ଗଛର ଯତ୍ନ ନେଇ କରି ତାକେ ବଡ଼ କରବାର ଦାୟିତ୍ୱ ବି ଆମେ ନେବାର କଥା। କାର୍ଯ୍ୟକ୍ରମର ଶେଷ ଶୁଣୁନ୍ ସୋନୁ ନିଗମ, ସୁନିଧି ଚୌହାନ, ଅମୀର ଖାନ୍ ଆଉ କାଜଲ ଗାଇଥିବାର ଏ ଗୀତଟା।

ସେସାଲା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା ଆକାଶବାଣୀ ସମ୍ବଲପୁର ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ ୱେବ୍ 317.5 meter ତଥା 945 kHz FM ମହାନଦୀ 101 MHz ଏବଂ ନ୍ୟୁଜନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ସମୟ ବର୍ତ୍ତମାନ ଦିନ 12:00 ଆରମ୍ଭ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ବାତାୟନ।

ମଧ୍ୟ ଭୂଷିତ ହୋଇଥିଲେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଏସ୍ପି ବାଲାସୁବ୍ରମଣ୍ୟ, ଗୀତ ରଚନା ଦେବ କୋହଲି, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ, କଥାଚିତ୍ର ପହଲା ପହଲା ପ୍ୟାର।

0: କ୍ରୀଡ଼ା ସାମ୍ବାଦିକ ଦିବସ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରଠାରେ ଭିନ୍ ଭିନ୍ ସହଯୋଗୀ ବିଭାଗର ସହ ଭାଗିତାତି ଚଳିତ ଆର୍ଥିକ ବର୍ଷର ପହିଲା ଖେପ ପୋଷଣ ଅଭିଯାନ ଉଜନ ଉତ୍ସବ ଆଜି ହୋଇଛି ମୂଲ ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫ ଆୟୋଜିତ ଉଦ୍ୟମୀ ଓଡ଼ିଶା ଅଭିଯାନ ହୋଇଛି ଉଦ୍ଯାପିତ ଇତି ଭିନ୍ ଭିନ୍ ଏମ୍ଏସ୍ଏମ୍ଇ ୟୁନିଟ୍ମାନଙ୍କର କରାଯାଇଛି ପଞ୍ଜୀକରଣ ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାଟି ଆଜି ଲଣ୍ଡନଠାରେ ଇଂଲଣ୍ଡ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଭାରତୀୟ ସମୟ ରାତି 11 ବଜେ ଖେଳାଯିବା ମ୍ୟାଚ୍ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ବୋଲେ ଆଇବା ହପ୍ତେ ତକ୍ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ରହିବା ଜାରି ଏସିଆର ମୁଖ୍ୟ ଖବର ଶେଷ ହେଲା ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05 ନ
1: ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ସଞ୍ଚାର ପରିବେଷଣ କରିଛନ୍ତି ମୁକ୍ତେଶ୍ୱର ଦାସ ଏବଂ ତାଙ୍କ ଦଳ।

ଯିଏକି ସୃଷ୍ଟିକର୍ତ୍ତା ନାରାୟଣ ଶବ୍ଦ ମଣ୍ଡଳ ମଧ୍ୟରେ ବିଦ୍ୟମାନ ଅଛନ୍ତି ଏବଂ ଦର୍ଶକ ପ୍ରମୋଦମାନ ମଧ୍ୟ ଉପସ୍ଥିତ ଅଛନ୍ତି। କାହିଁକି ସେଇ ଭଗବାନଙ୍କର ନାମ ଶୁଣିବା ସକାଶେ, ତେଣୁ ସେଇ ଭଗବାନଙ୍କର ନାମକୁ ଆଶ୍ରା କରି କିପରି ଗୀତ ବାଦ୍ୟ ନୃତ୍ୟ ପରିବେଷଣ କରିବାକୁ ହବ। ପ୍ରଥମ ପାବଛରେ ଗୁରୁ ବନ୍ଦନା କରିବାକୁ ହବ। ଗୁରୁ ହିଁ ଛାଡ଼ିବା ଯେ

ମୋରି ହିମୟ ଚୂରନ ଚା ସମନ ସକଳ ରୂପ ଭବ ପରିବା ହେ ଗୁରୁଦେବ ଯେଉଁ ଶୀର୍ଷକ ଅନ୍ଧାର ରୂପରେ ପଡିଥାଏ ଆପଣ ପରେ ଆଳୁଆ ପଥ ଦେଖାଇ ଦିଅନ୍ତି ଆଜି ଏ ଦର୍ଶକ ମଣ୍ଡଳୀରେ ପଥିକ ରୂପରେ ବାଟବଣା ହୋଇଛି ପ୍ରଭୁ ଆପଣଙ୍କର ଯଦି କିଞ୍ଚିତ ମାତ୍ର କରୁଣା ପୂର୍ବକ ହବ ଏ ଯେଉଁ ଦର୍ଶକ ଦର୍ଶିକା ଆଜ୍ଞା ମାନେ ଅଛନ୍ତି କିଛି ଭଗବାନଙ୍କର ନାମ ବର୍ଣ୍ଣନା କରି କହିପାରିବି ନାହେଲେ ମୋର କିଛି କ୍ଷମତା ନାହିଁ ବାବୁ ତେଣୁ ଗୁରୁଦେବଙ୍କ ବାଦ୍ୟ ଆସି ପ୍ରବେଶ ହେଲା।

ହେ ଦେବର ହେ ରାଜା, ତୁମେ ସଭାସ୍ଥଳକୁ ତୁମର ଝିଅକୁ ଟିକେ ଆଣି ଆସ, ମୁଁ ହାତ ଦେଖିଦେଲେ କେନ୍ ଦେଶରେ ବିବାହ ହେସି, ବିବାହ ହେବା କି ନା ହୁଏ ମୁଁ ସବୁ ତଥ୍ୟଟା ଦେଇଦେମି। ତେଣୁ ଭଜନଟେ ଆସଲା।

0: ଆଶୀର୍ବାଦ ଦିଅନ୍ତି ହୁଅ ଭାଗ୍ୟବତୀ
1: ପୁତ୍ରବତୀ ହୁଆ
0: ବଡ କୁଳେ ବିବାହ ହୋଇ ଦିଶ ସଭା ଅତି ଆନନ୍ଦରେ ଦିନ ମଞ୍ଚ ହେଲେ
1: ବିଜ ସନ୍ୟାସୀର
0: ତେଣୁ ଦେବର୍ଷି ନାରଦଙ୍କୁ ଆସିକରି ସେ ଝିଅ ନମସ୍କାର କରିଦେବାର ଦ୍ଵାରା ଦେବର୍ଷି ନାରଦ ଆଶୀର୍ବାଦ ଦେଇଦେଲେ ବଡ କୁଳରେ ବିବାହ ହବ ପୁତ୍ର ପୁତ୍ରାଦି ଗୋପଳକ୍ଷିତ ଚତୁର୍ବର୍ଗ ଫଳ ପ୍ରାପ୍ତ ହେବା ତେଣୁ ଝିଅଟା ବାଲା ମୁଇଁ ତ ବିବାହ ନା ହୁଏ ମୋର ମନରେ ସଂକଳ୍ପ କରିଛେ କେନ୍ଦା ସଂକଳ୍ପ କରିଛେ ହେ ଦେବର୍ଷି ନାରଦ ଟିକେ ଦେଖ ପ୍ରମାଣ ଦେଖ ବୋଇଲେ
1: ଆଚ୍ଛା
0: ଆରେ ନାରଦଙ୍କ

0: ନମସ୍କାର ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆପଣଙ୍କ ସାଥୀ ସରିତା ମିଶ୍ର। ଶ୍ରୋତା ବନ୍ଧୁ, ଖେଳ ଜଗତର ନାଁ ଶୁଣିଲେ ନିଶ୍ଚିତ ଭାବରେ ଆପଣମାନଙ୍କ ମନରେ ଆସିଥିବ ନା ଆଜି ଗୋଟିଏ ସାକ୍ଷାତକାର ଶୁଣିବ ବୋଲି। ହଁ ଶ୍ରୋତା ବନ୍ଧୁ, ନିଶ୍ଚୟ ଆଜି ମୁଁ ନେଇ ଆସିଛି ଏକ ଭିନ୍ନ ଧରଣର ବ୍ୟାୟାମ ପ୍ରଶିକ୍ଷକଙ୍କ ସହିତ ସାକ୍ଷାତକାର। ଭିନ୍ନ କହିଲି ମାନେ ନିଶ୍ଚିତ ଭାବରେ କଥାଟି ଆପଣମାନଙ୍କ ମନକୁ ଟିକେ ଖଟକିଥିବ ନା। ହଁ ଶ୍ରୋତା ବନ୍ଧୁ, ଭିନ୍ନ କହିବାର ଅର୍ଥ ହେଲା ଆଜି ଆମେ ଶୁଣିବା ଗୋଟିଏ ଜୁମ୍ବା ପ୍ରଶିକ୍ଷକଙ୍କ ସହିତ ସାକ୍ଷାତକାର। କିନ୍ତୁ ତା ପୂର୍ବରୁ କଥା ହେବା ବିଶ୍ୱ କ୍ରୀଡ଼ା ସାମ୍ବାଦିକତା ଦିବସ ବିଷୟରେ, କାହିଁକି ନା ଆଜି ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକତା ଦିବସ। ଶ୍ରୋତା ବନ୍ଧୁ, ଯେତେବେଳେ ଆମେ ଗୋଟିଏ କ୍ରିକେଟ ମ୍ୟାଚ୍ କି ଫୁଟବଲ ମ୍ୟାଚ୍ ଦେଖୁଛୁ ଆଉ ତାହା ଯେତେବେଳେ ସମ୍ବାଦ ହୁଏ ପରଦିନ ଖବରକାଗଜରେ କିମ୍ବା ଟିଭିରେ ଆସେ, ସେହି ସବୁ ଖବର ଆମ ପାଖକୁ ପହଞ୍ଚାଇବା ପଛରେ ଯେଉଁମାନଙ୍କର ପରିଶ୍ରମ ରହିଥାଏ ସେମାନେ ହେଲେ କ୍ରୀଡ଼ା ସାମ୍ବାଦିକ। ତେବେ ସେହି ସାମ୍ବାଦିକମାନଙ୍କୁ ସମର୍ଥନ ଜଣାଇ ଦିବସର ଆରମ୍ଭ କରିବା। ଏହି ଦିବସ ପ୍ରତିବର୍ଷ ଜୁଲାଇ ମାସ 2 ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏହି ଦିନ କ୍ରୀଡ଼ା ସାମ୍ବାଦିକମାନଙ୍କର ପରିଶ୍ରମ, ନିଷ୍ଠା ଏବଂ କ୍ରୀଡ଼ା ଜଗତ ପ୍ରତି ସେମାନଙ୍କର ଅବଦାନକୁ ସମ୍ମାନ ଜଣାଇବାର ଏକ ସୁନ୍ଦର ଅବସର। ଜଣେ କ୍ରୀଡ଼ା ସାମ୍ବାଦିକଙ୍କର କାମ କେବଳ ସ୍କୋର କରିବା ନୁହେଁ, ସେ ଖେଳର ସମ୍ପୂର୍ଣ୍ଣ ପରିବେଶକୁ ବୁଝନ୍ତି। ଖେଳାଳିଙ୍କର ପ୍ରସ୍ତୁତି, ସେମାନଙ୍କର ପରିଶ୍ରମ, ସଫଳତା ଓ ବିଫଳତାର କାହାଣୀକୁ ଲୋକମାନଙ୍କ ନିକଟରେ ପହଞ୍ଚାଇଥାନ୍ତି। ଗୋଟିଏ ଛୋଟ ଗାଁରୁ ଆସିଥିବା ଖେଳାଳିଙ୍କର ସଫଳତାକୁ ଯେତେବେଳେ ସମଗ୍ର ଦେଶ ଜାଣେ ସେତେବେଳେ କ୍ରୀଡ଼ା ସାମ୍ବାଦିକମାନଙ୍କର ଭୂମିକା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଥାଏ। 1954 ଜୁଲାଇ 2 ତାରିଖରେ ଇଣ୍ଟରନ୍ୟାସନାଲ ସ୍ପୋର୍ଟସ୍ ସ୍ପେସ୍ ଆସୋସିଏସନ୍ AIPS ପ୍ରତିଷ୍ଠା ହୋଇଥିଲା। ଏହି ଆନ୍ତର୍ଜାତୀୟ ସଂଗଠନ ସମଗ୍ର ବିଶ୍ୱର କ୍ରୀଡ଼ା ସାମ୍ବାଦିକମାନଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ସହିତ ସେମାନଙ୍କର ବୃତ୍ତିଗତ ବିକାଶ, ନୈତିକ ଓ ଦାୟିତ୍ୱବୋଧକୁ ସୁଦୃଢ଼ କରିବାରେ କାର୍ଯ୍ୟ କରୁଛି। ଏହି କ୍ରୀଡ଼ା ସାମ୍ବାଦିକତାମାନଙ୍କର କାର୍ଯ୍ୟ ପାଇଁ ହିଁ ଆମେ କ୍ରୀଡ଼ା ଜଗତର ପ୍ରତ୍ୟେକ ସଫଳତା, ପ୍ରତ୍ୟେକ ଭାବନା ଓ ପ୍ରତ୍ୟେକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇପାରୁଛୁ। ତେବେ ଶ୍ରୋତାବନ୍ଧୁ, ସମୟ ହୋଇଛି ଜୁମ୍ବା ପ୍ରଶିକ୍ଷକ ଜିନ୍ ଇଶାନ ନାୟକଙ୍କ ସହିତ ସାକ୍ଷାତକାରଟି ଶୁଣିବା। ସାକ୍ଷାତକାରଟି କରିଛନ୍ତି ଦିବ୍ୟାନୀ ଚୟନୀ।
1: ଆଜି ଆମ ଗହଣରେ ଆସି ପହଞ୍ଚିଛନ୍ତି ସ୍ୱାସ୍ଥ୍ୟର କବଚ କହିଲେ କିଛି କମ୍ ହେବନି ଶ୍ରୋତାବନ୍ଧୁ। କାହିଁକି ଆଜିର ସମାଜ ସ୍ୱାସ୍ଥ୍ୟରେ ମାନେ ଔଷଧକୁ ଯେତେ ପ୍ରିଫର କରୁଛନ୍ତି ତା ଅପେକ୍ଷା ଯଦି ବ୍ୟାୟାମକୁ ପ୍ରିଫର କରିବେ ତାହେଲେ ଅଧିକ ସ୍ୱାସ୍ଥ୍ୟବାନ ହେବେ। ସେଇଭଳି ମାନେ ଗୋଟେ ଜୁମ୍ବା ପ୍ରଶିକ୍ଷକ, କୋଚ୍ କିମ୍ବା ସେ ଓନର କହିଲେ ବି କିଛି କମ୍ ହେବନି ଶ୍ରୋତାବନ୍ଧୁ। ଆମ ପାଖରେ ଆଜି ଆସି ପହଞ୍ଚିଛନ୍ତି ଶ୍ରୀମତୀ ଇଶା ନାୟକ। ମ୍ୟାଡ଼ାମ୍ ନମସ୍କାର। ମ୍ୟାଡ଼ାମ୍, ଆମ ଶ୍ରୋତାବନ୍ଧୁମାନଙ୍କୁ ଆପଣଙ୍କ ପରିଚୟ ଆପଣଙ୍କ ମୁଖରେ ଦିଅନ୍ତୁ।
2: ଆଚ୍ଛା, ଠିକ୍ ଅଛି। ମୋ ନାଁ ହେଉଛି ଇଶା ନାୟକ, ମୁଁ ଗୋଟେ ଜୁମ୍ବା ଇନ୍ଷ୍ଟ୍ରକ୍ଟର। ସାଙ୍ଗରେ ମୋର ନିଜର ଗୋଟେ ଜୁମ୍ବା ଷ୍ଟୁଡିଓ ବି ଅଛି ଯାହାର ନାଁ ହେଉଛି ଜୁମ୍ବା ହାଇଭ୍। ଲାଷ୍ଟ 3 ଇୟର୍ସ ହେଲାଣି ଆମେ ରନ୍ କରୁଛୁ ଆଣ୍ଡ ବହୁତ ଖୁସିର ଆକାରରେ ବହୁତ ସକ୍ସେସଫୁଲି ଆମେ ତାକୁ ରନ୍ କରି ଚାଲିଛୁ ଏପର୍ଯ୍ୟନ୍ତ।
1: ଆଜ୍ଞା, ଭଲ କଥା। ତାହେଲେ ମ୍ୟାଡ଼ାମ୍, ଏ ଜୁମ୍ବାଟି କ'ଣ? ମ୍ୟାଡ଼ାମ୍,
2: ବହୁତ ଜଣ ଗୋଟେ ମିସ୍କନସେପ୍ସନରେ ଥାନ୍ତି କି ଜୁମ୍ବା ହେଉଛି ଗୋଟେ ଡ୍ୟାନ୍ସ ଯୋଉଟା କି ନୃତ୍ୟ ହିସାବରେ ଭାବନ୍ତି, ବଟ୍ ସେଇ ଜିନିଷଟାକୁ ମୁଁ ଡେଫିନେଟଲି ଇଏ କହିବି କି ଜୁମ୍ବା ହେଉଛି ଗୋଟେ କାର୍ଡିଓ ଫର୍ମ ଯୋଉଥିରେ ଏକ୍ସରସାଇଜ୍ ମାନେ ଯୋଉଥିରେ କି ଡିଫରେଣ୍ଟ ପ୍ରକାର ବ୍ୟାୟାମ ମାନେ ଯାହାକୁ ଆମେ କହିବା ତାକୁ ଇଣ୍ଟ୍ରୋଡ୍ୟୁସ୍ କରାହେଇଛି। ଖାଲି ଆମର ଫିଜିକାଲି ନୁହେଁ, ଆମେ ମେଣ୍ଟାଲି ବି ବହୁତ ଜିନିଷ ତାଧିରେ ପାଇପାରୁଛୁ, ଯୋଉଟା କି ଆଜିର ଟାଇମ୍ରେ ସବୁଥିରୁ ବେଶୀ ଡିଫିକଲ୍ଟ ରହୁଛି, ସ୍ଟ୍ରେସ୍ ରହୁଛି, ଏନ୍ଜାଇଟି ଆସୁଛି ଯାହାମାନଙ୍କୁ, ତାଙ୍କରି ପାଇଁ ମୋଷ୍ଟଲି ଜୁମ୍ବା ବହୁତ ବେନିଫିସିଆରୀ ରହିଥାଏ।
1: ଆଜ୍ଞା, ଆପଣ କେବେଠୁ ଏଇଟା ଆରମ୍ଭ କଲେଣି? ଆଜ୍ଞା,
2: ମୁଁ ଆଜ୍ ଏ ଷ୍ଟୁଡେଣ୍ଟ ଥିଲି 2017ରୁ ମୁଁ ଷ୍ଟାର୍ଟ କରିଛି ଦେନ୍ ମୁଁ 3 ବର୍ଷ କଲା ପରେ ସମ୍ବଲପୁରକୁ ରିଟର୍ନ ଆସିଲି ମୁଁ ଷ୍ଟାର୍ଟ ଆକ୍ଚୁଆଲି ଭୁବନେଶ୍ୱର କରିଥିଲି
1: ଆଚ୍ଛା ମାନେ ଫାର୍ଷ୍ଟ ପରଫର୍ମ ଆପଣ ଭୁବନେଶ୍ୱରରୁ ଆରମ୍ଭ କରିଥିଲେ
2: ଭୁବନେଶ୍ୱରରେ ଗୋଟେ ଜିମ୍ରେ ହେଉଥିଲା ସେଟା ସେଠି ଫାର୍ଷ୍ଟ ଷ୍ଟାର୍ଟିଂ ହେଲା 2017ରେ ଦେନ୍ 3 ବର୍ଷ ଆଜ୍ ଏ ଷ୍ଟୁଡେଣ୍ଟ ମୁଁ ସେଠି କଲି ଦେନ୍ ଆଫ୍ଟର ସମ୍ବଲପୁରକୁ ଆସିଲା ପରେ 2020ରେ ମୁଁ ସର୍ଟିଫିକେସନ୍ ନେଲି ଗୋଟେ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ର ନେଲା ପରେ ତାପରେ ମୁଁ କିଛି ବର୍ଷ ହର୍କ୍ୟୁଲିସ୍ ଜିମ୍ରେ ବି ଆଜ୍ ଏ ଟ୍ରେନର୍ ରହିଲି ଟୋନି ଫିଟନେସ୍ରେ ବି ଆଜ୍ ଏ ଟ୍ରେନର୍ ରହିଲି ବହୁତ ଜାଗାରେ ମୁଁ ଆଜ୍ ଏ ଟ୍ରେନର୍ ହିସାବରେ ରହିଲି ସେଠି ମାନେ ମୋତେ ଜାଣିବାର ଥିଲା କି ସମ୍ବଲପୁରରେ ଜୁମ୍ବାକୁ ନେଇକି କ'ଣ ଅଛି କ'ଣ ଜାଣୁଛନ୍ତି କେମିତି କ'ଣ କରାହେଉଛି ଦେନ୍ ଧୀରେ ଧୀରେ ଧୀରେ ଧୀରେ ସେଠୁ ଗୋଟେ ଭଲ ମାନେ ଯେହେତୁ ପାଇଲି ଟିକେ ନାଁ ବାହାରିଲା କି ହଁ ଜୁମ୍ବା କରାହେଉଛି ଗୋଟେ ଭଲ ଇନ୍ଷ୍ଟ୍ରକ୍ଟର୍ ଅଛି ତାପରେ ମୁଁ ଭାବିଲି କି ନାଇଁ ଏବେ ଗୋଟେ ନିଜେ ଗୋଟେ ଇନିସିଏଟିଭ୍ ନେବା ଜୁମ୍ବାର ଗୋଟେ ସେପରେଟ୍ ଷ୍ଟୁଡିଓ କରିବା ଯେଉଁଥିରେ କି ଜୁମ୍ବା ସ୍ପେସିଫିକାଲି ପରଫର୍ମ ହେବ
1: କିଛି ମୁହୂର୍ତ୍ତ ପୂର୍ବରୁ ଆପଣ କହିଲେ କି ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ହେବା ପାଇଁ ଗୋଟେ ସାର୍ଟିଫିକେଟ୍ କିମ୍ବା ଲାଇସେନ୍ସ ପାଇଲି ଏହା ପାଇବା ପାଇଁ କ'ଣ ଆବଶ୍ୟକ ଥାଏ
2: ଗୋଟେ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ହେବା ପାଇଁ ବେଶୀ କିଛି ନାହିଁ ଯଦି ଆପଣଙ୍କର ପ୍ୟାସନ୍ ଅଛି ଆପଣଙ୍କର ଖୁସିରେ ଆପଣ କରିପାରୁଛନ୍ତି ଆପଣ ନିଶ୍ଚୟ କରିପାରିବେ ସେଥିରେ ହଁ କିଛି ଡାନ୍ସ ପରଫର୍ମାନ୍ସ ମାନେ ଯୋଉଟା କି ଶିଖା ହୁଏ 4 ପ୍ରକାର ଅଲଗା ଅଲଗା ଡାନ୍ସ ଫର୍ମ ଥାଏ ତାକୁ ମିଶେଇକିରି ହିଁ ଜୁମ୍ବା କରାହେଇଛି ସେଇଟା ହିଁ ଶିଖାଯାଏ ଫାର୍ଷ୍ଟ ଜୁମ୍ବାରେ ଗୋଟେ ନର୍ମାଲି ଗୋଟେ ଏକ୍ସାମ୍ଟେ ବି ହୁଏ ତା ଦେହରେ ସେଇଟା ବି ଦେବାକୁ ପଡ଼େ ଦେନ୍ ବାସ୍ ଆପଣ ଲାଇସେନ୍ସ ହେଇଯିବେ
1: ଆଜ୍ଞା ସେଇଟା କିଏ ଦିଅନ୍ତି ମ୍ୟାଡ଼ମ୍
2: ଆମ ଓଡ଼ିଶାରେ ଅଛନ୍ତି ଦେବଞ୍ଜନ ବୋଷ ବୋଲିକି ଜଣେ ସେ ହେଉଛନ୍ତି ଜୁମ୍ବା ଏଜୁକେଟର୍ ସ୍ପେଶାଲିଷ୍ଟ ଏଜୁକେଟର୍ ସ୍ପେଶାଲିଷ୍ଟ କହୁ ଜୁମ୍ବାର ସେ ଦିଅନ୍ତି ଆକ୍ଚୁଆଲି ସାର୍ଟିଫିକେଟ୍ ଓଡ଼ିଶାରେ ସେମିତି ଅଲଗା ଅଲଗା ଜାଗାରେ ଅଲଗା ଅଲଗା ଷ୍ଟେଟ୍ ମାନଙ୍କରେ ଅଛନ୍ତି ଅଲଗା ଅଲଗା ତାଙ୍କର ବି ଉପର ଅଛନ୍ତି ଆହୁରି ଟିଚର୍ସ ମାନେ ଯେଉଁମାନେ କି ଜୁମ୍ବା ସ୍ପେସିଫିକ୍ ନାଁ ମାନେ ପାଇଯାଇଛନ୍ତି ସେମାନେ ଦିଅନ୍ତି ଆମକୁ ଆଜ୍ ଅ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ନେଟୱାର୍କ କୁହାଯାଏ ଜିନ୍ ସେଥିପାଇଁ ଆମ ନାଁ ଆଗରେ ଲଗାଯାଏ
1: ଆପଣଙ୍କ ନାଁ ଆଗରୁ ତାହେଲେ ଜିନ୍ ଲଗା ହୁଏ ଆଜ୍ଞା ଆଜ୍ଞା ତାହେଲେ ଆପଣଙ୍କର ନାଁ ଜିନ୍ ଇଶା ନାୟକ ଆଜ୍ଞା ତାହେଲେ ଦେଖନ୍ତୁ ଆପଣ ଏ ଯୋଉ ଜୁମ୍ବାରେ କାମ କରୁଛନ୍ତି ମାନେ ଜୁମ୍ବା ପ୍ରତି ପ୍ରଶିକ୍ଷକ ହେଇଛନ୍ତି ମାନେ ଦିଗରେ ଗଲାବେଳେ କେବେ ଅବରୋଧ ହେଇନି ପରିବାର ପକ୍ଷରୁ
2: ଯଦି ମୁଁ ମୋ ହିଷ୍ଟ୍ରିଟା କହିବି ତ ମୋ ଫ୍ୟାମିଲି ଟୋଟାଲି ଗୋଟେ ସ୍ପୋର୍ଟସ୍ ଲାଇନ୍ରେ ହିଁ ଚାଲି ଆସୁଛନ୍ତି ବାପା ହେଉଛନ୍ତି ସୁଇମିଂ କୋଚ୍ ତାପରେ ଆମେ ଛୋଟବେଳୁ ମୁଁ ଆଉ ମୋ ଭାଇ ଆମେ ଆଜ୍ ଏ ସୁଇମର୍ ହିଁ ବଡ଼ ହେଇଛୁ ଓଡ଼ିଶାକୁ ବି ବହୁତ ଜାଗାରେ ରିପ୍ରେଜେଣ୍ଟ କରିଛୁ ନ୍ୟାସନାଲ୍ରେ ବି ଷ୍ଟେଟ୍ ଚାମ୍ପିଅନସିପ୍ ବି ପାଇଯାଇଛୁ ତ ଏଇ ମାମଲାରେ ଆମର ଘରେ ବହୁତ ବ୍ରଡ୍ ମାଇଣ୍ଡେଡ୍ ଥିଲେ ସ୍ପୋର୍ଟସ୍ ଲାଇନ୍ରେ ହିଁ ଯିବାର ଅଛି କିଛି ଅସୁବିଧା ନାହିଁ ଫିଜିକାଲ୍ ଫିଟନେସ୍ ଦରକାର ଅଛି ତ ସେଇ ସବୁ ମାତ୍ରାରେ ଅଛନ୍ତି ବାପା ଯେହେତୁ ଗୋଟେ ସୁଇମିଂ କୋଚ୍ରେ ଥିଲେ ମା ବି ଗୋଟେ ୟୋଗା ଇନ୍ଷ୍ଟ୍ରକ୍ଟର୍ ଅଛନ୍ତି ଏବେ ମୋ ଭାଇ ବି ସୁଇମିଂ କୋଚ୍ ହିଁ ଅଛି ତ ସେଥିପାଇଁ ମୋତେ ଇଜି ହେଇଗଲା ଏ ଲାଇନ୍କୁ ଆସିବା ପାଇଁ ଆଉ
1: ତାହେଲେ ମ୍ୟାଡ଼ମ୍ ଆମେ କ'ଣ ଭାବିବା କି ଆପଣ ସ୍ପୋର୍ଟସ୍ ବ୍ୟାକ୍ଗ୍ରାଉଣ୍ଡରୁ ଥିଲେ ବୋଲି ଆପଣଙ୍କୁ ଇଜି ହେଲା ଅନ୍ୟମାନଙ୍କୁ କ'ଣ ପାଇଁ ଇଜି ହେବ ନାହିଁ
2: ବିଲକୁଲ ହେବ କାହିଁ ଯଦି ନିଜର ଇଚ୍ଛା ଅଛି ବିଲକୁଲ କରିପାରିବେ ସେମାନେ ହଁ ହୁଏ ତ ଟିକେ କାହିଁ ନା କାହିଁ ଯେହେତୁ ଆମେ ଯୋଉ ସୋସାଇଟିରେ ରହୁଛେ ଗୋଟେ ଫିମେଲ୍ ହିସାବରେ ଆସିବାକୁ ଗୋଟେ ଜାଗାରେ ଡାନ୍ସ କରିବା କି ଏକ୍ସରସାଇଜ୍ କରିବା କି ଜିମ୍ ଯିବାଟା ବି ଗୋଟେ ଟ୍ୟାବୁ ହିସାବରେ ରହିଆସୁଛି ତ ସେଇ ଜିନିଷଟାକୁ ସେମାନେ ଯଦି ଓଭରକମ୍ କରିପାରୁଛନ୍ତି ନିଜ ପାଇଁ ନିଜେ ଷ୍ଟାଣ୍ଡ ନେଇପାରୁଛନ୍ତି ତ ଡେଫିନେଟଲି ତାଙ୍କ ପାଇଁ ଇଜି ହେବ ଅଦରୱାଇଜ୍ ତାଙ୍କର ପାଇଁ କ'ଣ ସମସ୍ତଙ୍କ ପାଇଁ ଏଇ ଜିନିଷଟା ବହୁତ ଡିଫିକଲ୍ଟ ଥାଏ ଯେତେବେଳେ କୁ ବାହାର ଲୋକ ଆସି କହନ୍ତି ନା କ'ଣ ପାଇଁ ଯାଉଛୁ କ'ଣ ଦରକାର ଅଛି ଘରେ ତ କାମ ଅଛି ତୁ ଘରେ କାମ କରିପାରିବୁ
1: ଆଜ୍ଞା
2: ଜିମ୍ ଯିବା କ'ଣ ଦରକାର ଅଛି ତ ଏସବୁ ଜିନିଷକୁ ଯେତେ ଆଭଏଡ୍ କରିକି ଯେତେ ନିଜକୁ ଆଗକୁ ବଢ଼େଇବାର ଅଛି ଭାବିଲା ମାତ୍ରେ କି ଏସବୁ ଆଉ କିଛି ଦରକାର ପଡ଼ିବନି
1: କାହିଁକି ଦେଖନ୍ତୁ ଆମର ନାରୀ ମାନେ ଯେଉଁ ବାହାରେ ପାଦ ଦେଲା ତାହେଲେ ଲୋକ ଭାବନ୍ତି କେବଳ ସରକାରୀ ଚାକିରି ପାଇଁ ସେ ବାହାରେ ପାଦ ଦେଇପାରିବ ନତୁବା ମାନେ ଆମର ସମାଜ ଏଇଭଳି ଅବରୋଧ କରେ କି ଡ୍ୟାନ୍ସ ହେଲା ସଙ୍ଗ ହେଲା ସ୍ପୋର୍ଟସ୍ ହେଲା ଏଇଟା କେତେ ଦିନ କରିବ ସେଇ ବାବଦରେ ଆପଣ ମାନେ ସମାଜବାସୀଙ୍କୁ କ'ଣ କହିବେ
2: ଯେତେବେଳେ ମୋର ପଢା ସରିଲା ମୁଁ ଜବ୍ରେ ବି ଥିଲି ଯେତେବେଳେ ମୋର ମ୍ୟାରେଜ୍ କଥା ଆସିଲା ସେମ୍ କ୍ୱେଶ୍ଚନ୍ ଆସିଲା କି ଯେତେବେଳେ ମ୍ୟାରେଜ୍ ଆସିବ ଆଫ୍ଟର ମ୍ୟାରେଜ୍ ଏଇ ଜିନିଷଟା ଯେଉଁ ଜୁମ୍ବା କାମ କରୁଛି ଜୁମ୍ବା ଆଜ୍ ଏ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ ଅଛି ମ୍ୟାରେଜ୍ ପର୍ଯ୍ୟନ୍ତ ସୀମିତ ଅଛି ତାପରେ ସେଟା ତାକୁ ଛାଡ଼ିବାକୁ ପଡ଼ିବ ବଟ୍ ଲକିଲି ମୋର ହଜବେଣ୍ଡ ମୋର ଇନ୍ଲସ୍ ଫ୍ୟାମିଲି ସେମାନେ ବି ଏତେ ସପୋର୍ଟିଭ୍ କି ମୁଁ ଷ୍ଟିଲ୍ ଏବେ ବି ମୋର ମ୍ୟାରେଜ୍କୁ 1 ଇୟର୍ ହେଇଗଲାଣି ମୁଁ ସେମ୍ ଯେଉଁ ପେସ୍ରେ ମୋ ଲାଇଫ୍ ଚାଲିଥିଲା ସେମ୍ ପେସ୍ରେ ମୋ ଲାଇଫ୍ ଚାଲିଆସିଛି ବିକଜ୍ ଅଫ୍ ଦେୟାର୍ ସପୋର୍ଟ ନହେଲେ ଏଇ ଜିନିଷଟା ତ ହେବାଟା ନେକ୍ସଟ୍ ଟୁ ଇମ୍ପସିବୁଲ୍ ଥିଲା
1: ଆଜ୍ଞା ତାହେଲେ ମାନେ ଆପଣଙ୍କର ମ୍ୟାରେଜ୍ ବି ହେଇସାରିଛି କେଉଁ ମସିହାରେ ମ୍ୟାଡ଼ମ୍
2: 2025ରେ ହେଇଥିଲା ମୋର ଜଷ୍ଟ 1 ଇୟର୍ ହେଇଛି 1.5 ଇୟର୍ ହେଇଛି ଏବେ
1: ଆଜ୍ଞା ତାହେଲେ ଆଜ୍ଞାଙ୍କର ସପୋର୍ଟ କେମିତି ଅଛି ତାଙ୍କ ପରିବାରର ସପୋର୍ଟ କେମିତି ଅଛି
2: ବହୁତ ମାନେ ମୁଁ ଏକ୍ସପ୍ଲେନ୍ ବି କରିପାରିବିନି ଯେତିକି ସପୋର୍ଟ ଅଛି ହଜବେଣ୍ଡର ଇନ୍ଲଜ୍ର ଅଦରୱାଇଜ୍ ଆଜିର ଟାଇମ୍ରେ ଗୋଟେ ନାରୀଟେ ନିଜ କାମ ପାଇଁ ବାହାରିବା ତା'ପାଇଁ ବହୁତ କଷ୍ଟକର।
1: ଆଜ୍ଞା,
2: ବିକଜ୍ ମୁଁ ଯେତିକି ଜାଣିଛି ମୋ ପାଖକୁ ଯେତିକି ଲେଡ଼ିଜ୍ ମାନେ ଆସନ୍ତି ସେମାନଙ୍କର ଫାର୍ଷ୍ଟ କ୍ୱେଶ୍ଚନ୍ ଥାଏ କି ଈଶା ତମେ ଘର କେମିତି ସମ୍ଭାଳୁଛ ଆଉ କାମ କେମିତି ସମ୍ଭାଳୁଛ, ତାଙ୍କର ଫାର୍ଷ୍ଟ କ୍ୱେଶ୍ଚନ୍ ସେଇଟା ହିଁ ଥାଏ। ବଟ୍ ମୁଁ ତାଙ୍କୁ କହେ ନାଇଁ, ବିକଜ୍ ମୋର ମଦର୍ ଇନ୍ ଲ ଅଛନ୍ତି, ସେ ଘର ସମ୍ଭାଳି ପାରୁଛନ୍ତି, ସିଏ ଜାଣୁଛନ୍ତି କି ମୁଁ ବାହାରେ କାମ କରୁଛି, ମାନେ ମୋର ହଜବେଣ୍ଡ ବାହାରେ କାମ କରୁଛନ୍ତି, ତ ଘରେ କେହି ଜଣେ ତ ରହିବାକୁ ପଡ଼ିବ। ସିଏ ବହୁତ ମାନେ ବ୍ୟୁଟିଫୁଲି ହ୍ୟାଣ୍ଡେଲ୍ କରନ୍ତି ଘରଟାକୁ, ସେଥିପାଇଁ ମୁଁ ଆଜି ବୋଧେ ଲକିଲି ବାଇ ଗଡ୍ ଗ୍ରେସ୍ ଏ ଜିନିଷ ପାଇଛି।
1: ମାନେ ଗୋଟେ ଲକି ପର୍ସନ୍ ହିସାବରେ 100ରେ ଗୋଟିଏ ମିଳନ୍ତି ଏମିତି। ଆଜ୍ଞା, କ'ଣ କରନ୍ତି?
2: ମୋ ହଜବେଣ୍ଡ ବି ଅଛନ୍ତି ଗୋଟେ ଫିଟନେସ୍ ଇନ୍ଷ୍ଟ୍ରକ୍ଟର, କୋଚ୍ ଅଛନ୍ତି, ହେଡ୍ କୋଚ୍, ସେ ବି ଏଇ ଲାଇନ୍ରେ ହିଁ, ସ୍ପୋର୍ଟସ୍ ଲାଇନ୍ରେ ହିଁ ଅଛନ୍ତି।
1: ଆଜ୍ଞା, ମାନେ ଯୋଉ କୁହା ହୁଏନି ମ୍ୟାଡମ୍ କି ଯାହା ହାଣ୍ଡିରେ ଭାତ ରନ୍ଧା ହେଇଥାଏ ସେ ହିଁ ସେ ଘରେ ଯାଇକି ପଡ଼େ। ଦେଖନ୍ତୁ ଆପଣଙ୍କର ବ୍ୟାକ୍ଗ୍ରାଉଣ୍ଡ ଯୋଉ ରିଗାର୍ଡିଂ, ମାନେ ସାର୍ଙ୍କ ବି ବ୍ୟାକ୍ଗ୍ରାଉଣ୍ଡ ସେଇ ରିଗାର୍ଡିଂ ସେମ୍ ହେଲା, ସେଇଥିପାଇଁ ବୋଧେ ଗୋଟେ କିଛି କମ୍ବିନେସନ୍ ହେଲା।
2: ଡେଫିନେଟଲି ଏଇଟା ତ ହେଇଛି ହିଁ, ସେଇ ହିସାବରେ ଆପଣ କହିପାରିବେ।
1: ଆଜ୍ଞା, ତାହେଲେ ଦେଖନ୍ତୁ ଆପଣ ଆଜି ପର୍ଯ୍ୟନ୍ତ କେଉଁ କେଉଁ ଜାଗାରେ ପରଫର୍ମ କରିଛନ୍ତି?
2: ସମ୍ବଲପୁର ମ୍ୟାକ୍ସିମମ୍ ଯେତେ ବି ଇଭେଣ୍ଟସ୍ ମାନେ ହେଉଛି, ମାରାଥନ୍ ହେଇଗଲା, ବିସୁଟରେ ହେଇଗଲା, ତାପରେ କଲେକ୍ଟର ପ୍ରୋଗ୍ରାମ ହେଇଗଲା, ପଥ ଉତ୍ସବ ହେଇଗଲା, ଏସବୁ ଜାଗାରେ ଆମର ଜୁମ୍ବାର ଇନିସିଆଲି ଯେତେବେଳେ ଆମର ୱାର୍କଆଉଟ୍ ସେସନ୍ ହୁଏ, ୟୋଗା ଡେ ଏବେ ରିସେଣ୍ଟଲି ହେଇଥିଲା, ସଣ୍ଡେ ହେଇଥିଲା, ସେଦିନ ବି ଆମେ ଥିଲୁ ସେଠି। ତାଙ୍କର ଯେତେବେଳେ ବି ମାନେ ମୁଁ ଯେତିକି ଦେଖିଛି, ଯେମିତି ବି ଷ୍ଟେଜ୍ ପରଫର୍ମାନ୍ସ ହେଲା କି କିଛି ବି ୱାର୍କଆଉଟ୍ ଟାଇମ୍ ହେଲା, ସେମାନେ ଜୁମ୍ବାକୁ ଫାର୍ଷ୍ଟ ପ୍ରିଫରେନ୍ସ ଦିଅନ୍ତି। କ'ଣ ପାଇଁ? ବିକଜ୍ ଟିକେ ଏନର୍ଜି ଆସୁ, ଟିକେ ହାଇପ୍ ଆସୁ, ତାପରେ ଲୋକ ଟିକେ ମାନେ ଜାଗୃତ ହେଇଗଲା ପରେ ଆମେ ଆମର ବାକି ଯାହା ବି ପ୍ରୋଗ୍ରାମ୍ ଅଛି ସେଗୁଡ଼ାକ କରେଇବା। ତ ସେମାନେ ଆମକୁ ବହୁତ ଖୁସିରେ ଡାକନ୍ତି କି ଆସନ୍ତୁ ମ୍ୟାଡ଼ାମ୍, ଆପଣ ଟିକେ ଜୋସ୍ ଜଗାନ୍ତୁ, ଆମେ ଷ୍ଟାର୍ଟ କରିବା। ତ ଏସବୁ ବହୁତ ଜାଗାରେ ଆମେ କରିଛୁ ସମ୍ବଲପୁରରେ। ଏବେ ରିସେଣ୍ଟଲି ସମଲେଇ ମନ୍ଦିର ଯୋଉ ହେଇଥିଲା ୟୋଗା ଡେ, ସେଠି କରାଇଥିଲୁ, ତାପରେ ବିସୁଟରେ ହେଇଥିଲା, ଇଞ୍ଜିନିୟରିଂ କଲେଜ ଛୁଆଙ୍କ ସାଙ୍ଗରେ ତାଙ୍କ ସାଙ୍ଗରେ କରିଥିଲୁ, ୱିମେନ୍ସ କଲେଜରେ ବି ଆମେ ଯାଇକି ପରଫର୍ମ କରେଇ ସାରିଛୁ। ଏତେ ବହୁତ ସାରା ଜାଗାରେ, ସମ୍ବଲପୁରର ମ୍ୟାକ୍ସିମମ୍ ଜାଗାରେ ଆମର
1: ସେଇଠି ଯାଇକି ଆପଣ ପରଫର୍ମ କଲାରୁ ମାନେ ଅଡିଏନ୍ସ କିମ୍ବା ଯୋଉ ଥାନ୍ତି ସେମାନଙ୍କର ରିଆକ୍ସନ୍ କ'ଣ ଥାଏ?
2: ଫାର୍ଷ୍ଟ ଫାର୍ଷ୍ଟ ସେମାନେ ବହୁତ ହେଜିଟେସନ୍ରେ ଥାନ୍ତି, ବିକଜ୍ ଜୁମ୍ବା ଏଇଟା ନୁହଁ କି ଆମେ କରିବୁ ଆପଣମାନେ ଦେଖିବେ, ଏଇଟା ଜୁମ୍ବା ହେଉଛି ଆମେ କରିବୁ ସାଙ୍ଗରେ ଆମର ଆପଣମାନେ କରିବେ, ଏଇଟା ହେଉଛି ତାର ମେନ୍ ମୋଟୋ। ତ ସେମାନଙ୍କୁ ଫାର୍ଷ୍ଟ ଫାର୍ଷ୍ଟ ଟିକେ ହେଜିଟେସନ୍ ଥାଏ, ଦେନ୍ ଆମର କାମ ହେଉଛି ଆମେ କେମିତି ସେଇ ଜିନିଷଟା ତାଙ୍କ ଭିତରୁ ଯୋଉ ଡାନ୍ସ ହେଲା କି ଯୋଉ ମୁଭମେଣ୍ଟ ହେଲା ସେଟା ବାହାର କରିବୁ। ଆମେ ବହୁତ ଚେଷ୍ଟା କଲା ପରେ କିଛି କିଛି ଜଣ ଅଟୋମେଟିକଲି ମିଶି ଯାଆନ୍ତି ଆମ ସାଙ୍ଗରେ, ଅଦରୱାଇଜ୍ ଟିକେ ଟିକେ ଟାଇମ୍ ଲାଗେ, ବଟ୍ ହୁଏ ଧୀରେ ଧୀରେ ସେମାନେ ବି କମ୍ଫର୍ଟେବଲ୍ ହେଇକି ଯାଆନ୍ତି,
1: ମୋଟିଭେଟ୍ ହେଇ ଯାଆନ୍ତି ସେମାନେ।
2: ବିଲକୁଲ, ମ୍ୟୁଜିକ୍ ହିଁ ସେମିତିଆ ଥାଏ, ରିଦମ୍ ହିଁ ସେଇଭଳିଆ ଥାଏ କି ଲୋକ ନ ଚାହିଁକି ବି ଗୋଡ଼ ହଲିବ ତାଙ୍କର।
1: ଆଜ୍ଞା, ତାହେଲେ ଆପଣ ଆଉଟ୍ ଅଫ୍ ଓଡ଼ିଶା କେଉଁଠି ପରଫର୍ମ କରିଛନ୍ତି?
2: ହଁ, ଆମେ କୋଲକାତା ଯାଇଥିଲୁ, କୋଲକାତାରେ ମାଷ୍ଟର୍ କ୍ଲାସ୍ ହେଇଥିଲି, ଏପର୍ଯ୍ୟନ୍ତ କୋଲକାତାରେ ହିଁ ହେଇଛି। ଏବେ ରିସେଣ୍ଟ ହବାର ଥିଲା ଗୋଆରେ ଯିବାର ଥିଲା, ବଟ୍ ଅନ୍ଫର୍ଚୁନେଟଲି ମୋର ମ୍ୟାରେଜ୍ ଟାଇମ୍ ଥିଲା, ସୋ ମୁଁ ଯାଇପାରିଲିନି।
1: ଆଜ୍ଞା, ତାହେଲେ ଦେଖନ୍ତୁ ଆପଣ କହିଲେ ଜୁମ୍ବା ମ୍ୟୁଜିକ୍ ଏମିତି ଥାଏ କି ଅଟୋମେଟିକାଲି ଗୋଡ଼ ହାତ ହଲିଯାଏ, କିଛି ଜୁମ୍ବା ମ୍ୟୁଜିକ୍ର ନାଁ କହିପାରିବେ?
2: ହଁ, ତାର ଡ୍ୟାନ୍ସ ଫର୍ମ ମାନେ ଅଛି, ଲାଟିନ୍ ଫର୍ମରେ ହୁଏ, କୁମ୍ବିଆ ଫର୍ମ ଥାଏ, ଏଇଟା ଆପଣ ଗୁଗୁଲରେ ବି ସର୍ଚ୍ଚ କଲେ ଇଜିଲି ଆସିଯିବ, କୁମ୍ବିଆ ଥାଏ, ରେଗେତନ୍ ଥାଏ, ଏସବୁ ବହୁତ ଲାଟିନ୍ ମ୍ୟୁଜିକ୍ରୁ ଇନ୍ସପାୟାର ହେଇଛି। ସେଟା ତ ଛାଡ଼ନ୍ତୁ, ସେଟା ତ ଜୁମ୍ବା ଫର୍ମରେ ହୁଏ, ଆମେ କିଛି କିଛି ସମ୍ବଲପୁରୀ ଓଡ଼ିଆ ଗୀତରେ ବି ଆମେ କୋରିଓ କରାଉ, ଜଷ୍ଟ ବିକଜ୍ ଲୋକାଲ୍ ମାନେ ଚାହାନ୍ତି କି ହଁ ଆମକୁ ବି ଏଇ ଡ୍ୟାନ୍ସ କରିବାର ଅଛି, ଏଇ ଗୀତରେ ଆମକୁ କରିବାର ଅଛି, ସେଥିରେ ଆମେ ଜୁମ୍ବା ଷ୍ଟେପ୍ କିଛି କିଛି ଆଡ୍ କରୁ, ସିମ୍ପଲ୍ ଷ୍ଟେପ୍ ମାନେ ଯୋଉଟାକି ସମସ୍ତେ କରିପାରିବେ।
1: ସମ୍ବଲପୁରୀରେ କରାହଉଛି ଜୁମ୍ବା? ଆଜ୍ଞା, କୋଉ ସମ୍ବଲପୁରୀ ଗୀତରେ ଆପଣ ଅଧିକ ପ୍ରିଫର କରନ୍ତି?
2: ଏବେ ରିସେଣ୍ଟଲି ଯୋଉ ଆସିଥିଲା ମଣ୍ଟୁ ଛୁରିଆର ଗୀତ ହୈଗୋ,
1: ଆଜ୍ଞା,
2: ସେଇଥିରେ ଆମେ ତାଙ୍କୁ କରେଇଛୁ, ଏବେ ରିସେଣ୍ଟଲି ବି କରେଇଥିଲୁ ତାଙ୍କୁ ୟୋଗା ଡେରେ, ଆଇ ଗେସ୍ ୟୋଗା ଡେରେ ନା କୋଉଥିରେ ଗୋଟେ ଆମେ ତାଙ୍କୁ କରେଇଥିଲୁ ମାନେ ଲୋକମାନଙ୍କୁ।
1: ଆଜ୍ଞା,
2: ବହୁତ ଖୁସି ସେଥିରେ।
1: ଆଜ୍ଞା, ନିଶ୍ଚୟ। ତାହେଲେ ଆଗାମୀ ଯୋଉ ପିଢ଼ି ଆସୁଛନ୍ତି ସେମାନଙ୍କୁ କୋଉ ମାନେ ଶିକ୍ଷା ଦେବେ ମ୍ୟାଡମ୍ କି ଏଇ ଜୁମ୍ବା ବିଷୟକୁ ନେଇକି?
2: ଜୁମ୍ବା ବିଷୟକୁ ନେଇକି ବେଶୀ କିଛି ନାହିଁ, ଯଦି ତମର ମୁଁ ଖାଲି ଏତିକି କହିବି, ଯଦି ତମକୁ କେବେ ବି ଷ୍ଟ୍ରେସ୍ ଫିଲ୍ ହେଲା କି କିଛି ଏନ୍ଜାଇଟି ହେଲା କି କିଛି ହେଲା, ତମେ ଡ୍ୟାନ୍ସ କରିପାର, ତମେ ନିଜକୁ ହାଇ ଭଲ୍ୟୁମ୍ ମ୍ୟୁଜିକ୍ ଶୁଣେଇକି ନିଜ ରିଦମ୍ରେ ତମେ ଯାଇପାର, ସେଥିରେ ତମର ନିଜର ମେଣ୍ଟାଲ୍ ହେଲ୍ଥ ବହୁତ ଭଲ ରହିବ। ସେକେଣ୍ଡ ହେଉଛି ଫିଜିକାଲ୍ ହେଲ୍ଥ, ଯେଉଁଟାକି ଆମେ କାର୍ଡ଼ିଓ ଫର୍ମରେ ଆମେ ଯାହାକୁ ଧରୁଥୁ ସେଇଗୁଡ଼ା ବି ଭଲ ରହିପାରିବ। ଆଉ ଯଦି କେହି ଆଜ୍ ଏ ଇନ୍ଷ୍ଟ୍ରକ୍ଟର୍ ହେବାକୁ ଯିବେ, ଡେଫିନେଟ୍ଲି ମୋ ସାଙ୍ଗରେ କଣ୍ଟାକ୍ଟ କରନ୍ତୁ, ମୁଁ ତାଙ୍କୁ ବିଲକୁଲ ରାସ୍ତା ଦେଖାଇଦେବି କେଉଁପଟେ ଯିବା।
1: ଆଜ୍ଞା, ଆଜ୍ଞା, ଆପଣ କିଛି ସମୟ ପୂର୍ବରୁ କହୁଥିଲେ କି ଆପଣଙ୍କର ଇଲ ଯିଏ ଅଛନ୍ତି ସେ ଆପଣଙ୍କର ଯେଉଁ ପରିବାର ଅଛି ତାକୁ ବହୁତ ବ୍ୟୁଟିଫୁଲି ହ୍ୟାଣ୍ଡେଲ୍ କରନ୍ତି, ତାହେଲେ ମ୍ୟାଡ଼ାମ୍ କ'ଣ ଗୋଟେ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ର ଜୀବନଶୈଳୀ କିଛି ଅଲଗା ଥାଏ କି?
2: ନାଇଁ ସେମିତି କିଛି ନୁହଁ, ଯେମିତି ଗୋଟେ ୱାର୍କିଂ ୱୁମେନ୍ର ଲାଇଫ୍ ଥିବ ସେଇଭଳିଆ ଗୋଟେ ଜୁମ୍ବା ଇନ୍ଷ୍ଟ୍ରକ୍ଟର୍ର ବି ଲାଇଫ୍। ହଁ ହୁଏ ତ ଆମ ଟାଇମିଂ ଟିକେ ଅଲଗା ହେଇପାରେ, ଯେମିତି ଟିଚର୍ ଆଜ୍ ଏ ଟିଚର୍ ଯଦି ଧରିବା, ଗଭର୍ଣ୍ଣମେଣ୍ଟ ଟିଚର୍ ଯେଉଁମାନେ ଅଛନ୍ତି 9 to 5 ଓ 9 to 4 ତାଙ୍କର ଚାକିରି ରହୁଛି, ସେଇ ଟାଇମ୍ରେ ସେମାନେ ଜବ୍କୁ ଦେବେ। ବଟ୍ ଆମର କ'ଣ ଟାଇମିଂ ରହୁଛି, ସକାଳ 6 to 7 or 8 to 9 ପର୍ଯ୍ୟନ୍ତ ଆମ କ୍ଲାସେସ୍ ରହୁଛି, ଦେନ୍ ଇଭିନିଂରେ ସେମ୍ 5 to 8 ପର୍ଯ୍ୟନ୍ତ କ୍ଲାସେସ୍ ରହୁଛି। ୱାର୍କିଂ ଆୱାର୍ ସେମ୍ ବଟ୍ ଟାଇମ୍ ଟିକେ ଚେଞ୍ଜ ହୁଏ, ସେତିକି ଗଲେ ଡିଫରେନ୍ସ। ବାକି ଆପଣ ଘରେ ବି ସେତିକି ଟାଇମ୍ ଦେବେ, ବାହାରେ ବି ସେତିକି ଟାଇମ୍ ଦେବେ।
1: ନିଶ୍ଚିତ ଭାବରେ। ତାହେଲେ ଆପଣ କେତେ ଜଣଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି?
2: ଏବେ ରାଇଟ୍ ନାଓ ମୁଁ ଯଦି 3 ବର୍ଷ କାଳ ଦେଖିବି ତାହେଲେ ତ ମୁଁ ଏବେ କାଉଣ୍ଟ ବି କରିପାରିବିନି ମୁଁ କେତେ ଜଣଙ୍କୁ ଶିଖେଇ ସାରିଛି। ବଟ୍ ରାଇଟ୍ ନାଓ ଗୋଟେ ବର୍ଷରେ ଯଦି ବି ମୁଁ କହିବି 500-600 ମେମ୍ବର୍ସ ତ ମୋର ଷ୍ଟୁଡିଓରୁ ହିଁ ଅଛନ୍ତି, ବାହାରି ଗଲେଣି ଅଲରେଡି, ଯେଉଁମାନେ ଶିଖି ସାରିକି ହେଲ୍ଦି ଲାଇଫ୍ ନେଇକି ବାହାରି ସାରିଲେଣି।
1: ଷ୍ଟିଲ୍ କେତେ ଅଛନ୍ତି ଏବେ ପ୍ରେଜେଣ୍ଟ?
2: ଏବେ 100 ଅଛନ୍ତି ରାଇଟ୍ ନାଓ।
1: ଆଚ୍ଛା, ତାହେଲେ କ'ଣ ତାର ସିଫ୍ଟ କ'ଣ ରହେ ମ୍ୟାଡମ୍?
2: ମର୍ଣ୍ଣିଂରେ ରହୁଛି ଆମର 7 to 8 ୱାନ୍ ଆୱାର ସେସନ୍ ଥାଏ। ଆମେ ଜୁମ୍ବାରେ ଆକ୍ଚୁଆଲି ଖାଲି ଜୁମ୍ବା କରୁନୁ, ଷ୍ଟୁଡିଓରେ ଆମର ଯୋଉଠି କ୍ଲାସେସ୍ ହୁଏ ଜୁମ୍ବା ସାଙ୍ଗରେ ବହୁତ ସାରା ଏକ୍ସରସାଇଜ୍ ମାନେ ବି ଆମେ କରୁ, ଯେମିତି ମ୍ୟାଟ୍ ୱାର୍କଆଉଟ୍ ହେଲା, ଫ୍ଲୋରିଂ ୱାର୍କଆଉଟ୍ ହେଲା, ଡମ୍ବଲ୍ସ ୱାର୍କଆଉଟ୍ ହେଲା, ଯୋଉ ଡିଫରେଣ୍ଟ କାଇଣ୍ଡ ଅଫ୍ ୱାର୍କଆଉଟ୍ ରହୁଛି ସେଗୁଡ଼ାକ ବି ଆମେ ତା ଦେହରେ କରୁ। ଖାଲି ଜୁମ୍ବା କଲେ ବି ବହୁତ ଜଣ କହନ୍ତି ଖାଲି ଜୁମ୍ବା ହେଉଛି, ନାଇଁ କିଛି ଅଲଗା ବି ଆମକୁ ଦରକାର।
1: ଆଜ୍ଞା, ତାହେଲେ ମୁଁ ପଚାରିବାକୁ ଚାହିଁବି ସେଠି କେତେ କ'ଣ ଫିସ୍ ରହେ?
2: ଫିସ୍ଟା ଆମର ରହୁଛି 1100 ରହୁଛି ପର୍ ମନ୍ଥ ଫିସ୍ ଆମର ରହୁଛି।
1: ତାହେଲେ ମ୍ୟାଡମ୍ ମାନେ ଛୋଟ ମାନଙ୍କୁ କିଛି ଅଲଗା ଫିସ୍, ବଡ ମାନଙ୍କୁ କିଛି ଅଲଗା ଫିସ୍, ଏମିତି କିଛି ଅଛି ନା ମାନେ 1100 ରହିଯାଉଛି?
2: ଛୋଟ ଲେସନ୍ସ ଆମେ 15 ଉପରକୁ ହିଁ ନଉ, 15 ବର୍ଷ ଉପରକୁ ହିଁ ଛୁଆ ନଉ, ତାଠୁ ତଳ ହେଲେ ଟିକେ ଅଲଗା ହେଇଯାଏ, ତାଙ୍କର କିଡ୍ ଜୁମ୍ବା ଗୋଟେ ଥାଏ ଅଲଗା, ତା ପାଇଁ ଗୋଟେ ଅଲଗା ସାର୍ଟିଫିକେସନ୍ ଥାଏ ଯୋଉଟା କି ମୁଁ ଲାଇସେନ୍ସ ନୁହଁ, ମୁଁ ସେଟା ଷ୍ଟାର୍ଟ ବି କରିନି ଏପର୍ଯ୍ୟନ୍ତ। ତ 15 ଇୟର୍ସ ଉପରୁ ହିଁ ଆମେ ଯେତିକି ମାନଙ୍କୁ ବି ନଉ, 15 ନେଇକି ଆମ ପାଖରେ ହାଇଏଷ୍ଟ ଅଛନ୍ତି 56 ଇୟର୍ସର ଫିମେଲ୍, 60 ପାଖାପାଖି ତ ଫିମେଲ୍ ଅଛନ୍ତି, ସେମାନେ ସେମ୍ ୱାର୍କଆଉଟ୍ କରନ୍ତି।
1: ଆଜ୍ଞା, ମାନେ 15 to 60 ପର୍ଯ୍ୟନ୍ତ ସେଇ ସେମ୍ ୱାର୍କଆଉଟ୍ କରିପାରିବେ? ତାହେଲେ ଫିସ୍ ବି ସେମ୍?
2: ସେମ୍ ଫିସ୍,
1: ସେମ୍ ଫିସ୍ରେ। ଆଚ୍ଛା, ତାହେଲେ ମ୍ୟାଡମ୍ ଶେଷରେ ଆମେ ଆପଣଙ୍କ ଠାରୁ ଏଇଟା ବାର୍ତ୍ତା ମାଗିବୁ କି କ'ଣ ବାର୍ତ୍ତା ଦେବେ ଆମ ଯୁବପିଢ଼ିଙ୍କୁ, ଯେହେତୁ ଏଇଟା ହେଉଛି ଆମର ଯୁବବାଣୀ କାର୍ଯ୍ୟକ୍ରମ, ତାହେଲେ ଆମ ଯୁବପିଢ଼ିଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ?
2: ମୁଁ ବି ସେତିକି କହିବି, ତମେ ଜୁମ୍ବା କର, ୟୋଗା କର, ଜିମ୍ କର, ଷ୍ଟ୍ରେନ୍ଥ ଟ୍ରେନିଂ କର, କି କେଉଁ ବି ସ୍ପୋର୍ଟସ୍କୁ ଯାଅ, ଯେଉଁଠିକି ବି ଯାଉଛ, ଯେଉଁଠି ତମର ଇଚ୍ଛା ହେଉଛି ତମେ ସେଇଟା କର। ଜରୁରୀ ନାହିଁ କି ମୋତେ ଏବେ ମୋର ସିକ୍ସ ପ୍ୟାକ୍ ବନେଇବାର ଅଛି, କି ମୋତେ ଏବେ କେଉଁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିରେ ଗୋଟେ ହିଁ ପର୍ଟିକୁଲାର ଯିବାର, ତମକୁ ଯେଉଁଟା ଇଚ୍ଛା ଅଛି କର, ଏଇଟା ହେଉନି ଆଉ କିଛି ଟ୍ରାଏ କର, କାହିଁକିନା ଆମ ପାଖରେ ଅପସନ୍ସ ବହୁତ ସାରା ଅଛି। କେବଳ ଖାଲି ଆଗରୁ ଯେମିତି ଥିଲା କି ଦୌଡ଼ା ହିଁ ଦୌଡ଼ିବେ, କବାଡ଼ିରେ ହିଁ କବାଡ଼ି ଖେଳିବେ, ଏବେ ବହୁତ ସାରା ଅପସନ୍ ଆସିଗଲାଣି, ଇଭେନ୍ ଆମ ସମ୍ବଲପୁର ଭଳିଆ ଜାଗାରେ ବି ବହୁତ ସାରା ଅପସନ୍ ଅଛି। ଯେଉଁଠିକି ବି ତମର ଇଚ୍ଛା ହେଉଛି ତମେ ସେଠିକି ଯାଅ, ତମେ ନିଜକୁ ଟେଷ୍ଟ କର କି ମୁଁ କେଉଁଥିରେ କେପେବୁଲ୍ ଅଛି ନା ନାହିଁ, ନିଜର ପୋଟେନ୍ସିଆଲ ଦେଖ, ଯଦି ଭଲ କରିପାରୁଛ ୱେଲ୍ ଆଣ୍ଡ ଗୁଡ୍, ଯଦି ହଉନି ନେକ୍ସଟ।
1: ଆଜ୍ଞା,
2: ବିଲକୁଲ ସେଟା ଟ୍ରାଏ କର, ଆଣ୍ଡ ହଁ ଘରେ ବସିକି ମୋବାଇଲ ଚଲେଇବାଟା ତ ବେଟର ହିଁ, କି ଭାଇ କିଛି ଆକ୍ଟିଭିଟିଜ କର।
1: ଆଜ୍ଞା, ଆମେ ବି ମା ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା କରୁଛୁ ଆପଣଙ୍କର ଇନଷ୍ଟିଚ୍ୟୁଟ୍ ଆହୁରି ଆଗକୁ ବଢ଼ୁ ଏବଂ ଆପଣ ଆଉଟ୍ ଅଫ୍ ଇଣ୍ଡିଆ ପରଫର୍ମ କରିକି ଆଉ ଥରେ ପୁଣି ଆକାଶବାଣୀ ସମ୍ବଲପୁରକୁ ଆସନ୍ତୁ। ନମସ୍କାର,
2: ଥ୍ୟାଙ୍କ ୟୁ।
0: ଆଶା କରୁଛି ଶ୍ରୋତାବନ୍ଧୁ, ସାକ୍ଷାତକାରଟି ଆପଣମାନଙ୍କ ପାଇଁ ଶିକ୍ଷଣୀୟ ହୋଇଥିବ, ଆଉ ଆଗାମୀ ଦିନରେ ନିଜ ଜୀବନରେ ଏହାକୁ ସଦୁପଯୋଗ କରିବେ ବୋଲି ଆଶା କରୁଛି। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଗୋଟି ଗୀତ। କଥାଚିତ୍ର ଚେନ୍ନାଇ ଏକ୍ସପ୍ରେସ୍, କଣ୍ଠ ସୁନିଧି ଚୌହାନ, ଅରିଜିତ ସିଂ ଓ ନୀତି ମୋହନ, ଗୀତ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ବିଶାଲ ଓ ଶେଖର।

ଶୁଣୁଥିଲେ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086705257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086705257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟି, କଣ୍ଠଶିଳ୍ପୀ ଶ୍ରୀନିବାସ, ଗୀତ ରଚନା ନରେନ୍ଦ୍ର ବେହେରା, ସଙ୍ଗୀତ ମଳୟ ମିଶ୍ର।

0: ଶୁଣୁଥିଲେ ଓଡ଼ିଆ ଲଘୁ ସଙ୍ଗୀତ। ଗୀତ ରଚନା କରିଥିଲେ ନରେନ୍ଦ୍ର ବେହେରା, ସଙ୍ଗୀତ ଦେଇଥିଲେ ମଳୟ ମିଶ୍ର। କଣ୍ଠଶିଳ୍ପୀମାନେ ଥିଲେ ଶିବା, ଶ୍ୱେତା, ଶ୍ରୀନିବାସ ଓ ମହମ୍ମଦ ଅଜିଜ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି 6:30 ଶୁଣିବେ ବିକାଶ ମନ୍ତ୍ର, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିବେ କୃଷି ସଂସ୍କାର କାର୍ଯ୍ୟକ୍ରମ, ଏଥିରେ ବର୍ଷାଦିନିଆ କୁକୁଡ଼ାମାନଙ୍କର ଯତ୍ନ, ଏ ସମ୍ପର୍କରେ ନବୀନ କୁମାର ଦାସଙ୍କ ସହ ଆଲୋଚନା ଶୁଣିବେ। 8:02 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଲିପିକା ମହାନ୍ତି ଓ ଭାସ୍କର ଚନ୍ଦ୍ର ପୁହାଣ। 8:15 ଶୁଣିବେ ଓଡ଼ିଆରେ ଆଲୋଚନା, କବି ବିନୋଦ ନାୟକଙ୍କର କବିତାର ପଲ୍ଲୀ ଚିତ୍ର, ଏ ସମ୍ପର୍କରେ ଆଲୋଚନା କରିବେ ଭଗବାନ ପଟେଲ। 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 10:00 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିବେ କୁମୁଦିନୀ ପଟେଲ ଏବଂ ତାଙ୍କ ଦଳ। 10:30 ଶୁଣିବେ ଲଣ୍ଡନରେ ଓଭାଲ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ଅପ୍ଟ୍ୟୁବ୍ ଦ୍ୱିଭାଷୀ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବିନୟ କୁମାର ସାମନ୍ତରାୟ।

ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକ ମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଯେଭଳି ଆପଣ ଜାଣିଥିବେ ନୀରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯେମିତି ମନୋବଳ ଦୃଢ଼ ରହିବ, ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳିମାନଙ୍କୁ ଦେଖିକି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ମନୋବଳ ଦୃଢ କରୁଛନ୍ତି। ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳିମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାସ୍ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢେଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ, ମନୋବଳ ବଢେଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ବୃହତ୍ ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର

0: ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ମସିହା ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିଭିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ତ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ୍ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8ରେ ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

0: ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍କତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି, ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ ଆଲୋଚନା କରିଥିଲେ। କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଯୋଗଦେଇ ନିଶ୍ଚିତ କାର୍ଯ୍ୟ ସୁଯୋଗ ପ୍ରଦାନ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେ ଯୋଗଦେଇ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ କହିଥିଲେ। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନ ବିଭାଗ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ଯୋଜନାର ଶୁଭାରମ୍ଭ କରି ଯୋଗ୍ୟ ଗ୍ରାମୀଣ ପରିବାରଗୁଡ଼ିକ କାମ ପାଇପାରିବେ ବୋଲି କହିଥିଲେ। ରାୟଗଡ଼ାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି। ମାଲକାନଗିରି ଜିଲ୍ଲାରେ 2027 ଜନଗଣନା ପାଇଁ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଜିଲ୍ଲାରେ ସମସ୍ତ ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଏବଂ ଅମିନମାନଙ୍କୁ ଜନଗଣନାର ଜ୍ଞାନକୌଶଳ ଓ ଜଟିଳ ପଦ୍ଧତି ସମ୍ପର୍କରେ ତାଲିମ ଦିଆଯାଇଛି। ଜିଲ୍ଲାର ପ୍ରଗତି ଏବଂ ସରକାରୀ ଯୋଜନା ପ୍ରଣୟନ ନିମନ୍ତେ ସଠିକ୍ ତଥ୍ୟ ସଂଗ୍ରହ ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଓଡ଼ିଶା ସର୍ଭେ ଓ ସେଟଲମେଣ୍ଟ ନିୟମ 1962ରେ ସଂଶୋଧନ ନେଇ 25 ମାମଲାର ସମାଧାନ ହୋଇଛି। ପ୍ରାକ୍ ସେଟଲମେଣ୍ଟ ଦଲିଲ ଆଧାରରେ ସଂଶୋଧନ କରାଯାଇ 25 ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଜମିପଟା ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଆଗାମୀ 2-3 ଦିନ ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏ ସମ୍ପର୍କରେ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 7 ଦିନ ପର୍ଯ୍ୟନ୍ତ ପୁରା ରାଜ୍ୟରେ ବର୍ଷା ରହିବ, ବର୍ଷା ସହିତ ପ୍ରବଳ ବର୍ଷା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ, ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା 1 ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତର ଗ୍ରାମଗୁଡ଼ିକ ସମୃଦ୍ଧ, ଆତ୍ମନିର୍ଭରଶୀଳ ଏବଂ ବିକଶିତ ହେଲେ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରର ସ୍ୱପ୍ନ ସାକାର ହୋଇପାରିବ। ଗ୍ରାମାଞ୍ଚଳ ଶକ୍ତି, ଚେତନା ଏବଂ ଜାତିର ଭାବନାକୁ ପ୍ରତିନିଧିତ୍ୱ କରିଥାଏ। ନୂଆଦିଲ୍ଲୀଠାରେ ଏହି ପ୍ରସଙ୍ଗ ଆଧାରିତ 2-ଦିନିଆ ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗ୍ରାମୋଦୟ ସେ ରାଷ୍ଟ୍ରୋଦୟ ଦୃଷ୍ଟି

0: ଆଧାରରେ ଆୟୋଜିତ ଏହି ସମ୍ମିଳନୀରେ 29 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀ ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅଂଶୀଦାରମାନେ ଭାଗ ନେଇଥିଲେ। ପ୍ରମୁଖ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ବିକାଶ ସମ୍ପର୍କରେ ଏହି ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଛି। ଭବିଷ୍ୟତ ଗ୍ରାମୀଣ ବିକାଶ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାରେ ଏହି ସମ୍ମିଳନୀ ଏକ ଜାତୀୟ ମଞ୍ଚ ପ୍ରଦାନ କରିଥିଲା। ଦେଶବ୍ୟାପୀ ଗ୍ରାମୀଣ ସମ୍ପ୍ରଦାୟର ସଫଳତା ପାଇଁ ବିକାଶର ଗତିକୁ ତ୍ୱରାନ୍ୱିତ କରିବା, ଶାସନର ସ୍ୱଚ୍ଛତାରେ ଉନ୍ନତି ଆଣିବା ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ସମ୍ମିଳନୀରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଗ୍ରାମଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ ଏବଂ ନିଯୁକ୍ତି କ୍ଷେତ୍ରରେ ସଶକ୍ତ କରିବା ଉପରେ ଗୁରୁତ୍ୱ ମଧ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମି ବିକାଶ ଏବଂ ଉନ୍ନତ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଉପରେ ଦେଶର ସାମଗ୍ରିକ ପ୍ରଗତି ନିର୍ଭର କରିଥାଏ। ଗ୍ରାମାଞ୍ଚଳରେ ଗ୍ରହଣ କରାଯାଉଥିବା ନିବେଶମୂଳକ ପଦକ୍ଷେପ ଦେଶର ଦୀର୍ଘକାଳୀନ ଆର୍ଥିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ଜାତୀୟ ସମୃଦ୍ଧିକୁ ତ୍ୱରାନ୍ୱିତ କରିଥାଏ। ବିକଶିତ ଭାରତ ଭିବିଜି ରାମଜୀ ଯୋଜନା ଜୁଲାଇ 1 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଚଳିତ ବର୍ଷ ଏଥିପାଇଁ କେନ୍ଦ୍ର ସରକାର 95,682 କୋଟି ଟଙ୍କାର ଏକ ମଧ୍ୟବର୍ତ୍ତୀକାଳୀନ ବଜେଟ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂତନ ଯୋଜନା ତଥା ଆଇନ କାର୍ଯ୍ୟକାରୀ କରିବା ନେଇ ସମସ୍ତ ପ୍ରକାର ପ୍ରକ୍ରିୟାଗତ ଔପଚାରିକତାକୁ ଇତିମଧ୍ୟରେ ସମ୍ପନ୍ନ କରାଯାଇଛି। ସମୟୋଚିତ ଅନୁପାଳନ ଏବଂ ସୁଗମ କାର୍ଯ୍ୟାନ୍ୱୟନକୁ ଏହି ଆଇନ ସହଜ କରିପାରିବ। ଦେଶବ୍ୟାପୀ ଗ୍ରାମୀଣ ପରିବାରଗୁଡ଼ିକ ବିନା ପ୍ରତିବନ୍ଧକରେ ଏହି ଯୋଜନାର ସୁଫଳ ପାଇପାରିବେ। ସମ୍ମିଳନୀ ଅବସରରେ ଲକ୍ଷ୍ୟପତି ଦିଦି ଡ୍ୟାସ୍ବୋର୍ଡ ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ସି ଲିପ୍ସର ଉଦ୍ଘାଟନ ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରରେ ଲକ୍ଷ୍ୟପତି ଦିଦିଙ୍କ ସଂଖ୍ୟା 3 କୋଟିରୁ 6 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସାକାର କରିବା ପାଇଁ ଆଗାମୀ 5 ବର୍ଷ ମଧ୍ୟରେ 10 ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ସହ ସମନ୍ୱୟ ଆଧାରରେ ଏକ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳାଙ୍କର ସମାବେଶୀ ଆର୍ଥିକ ଅଭିବୃଦ୍ଧିକୁ ଏହା ସୁଦୃଢ଼ କରିବା ସହିତ ଉଦ୍ୟୋଗିକତାକୁ ପ୍ରୋତ୍ସାହନ ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବ। ଏଭଳି ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳର ମହିଳା ଆର୍ଥିକ ଭାବେ ସ୍ୱାଧୀନ ହୋଇପାରିବା ସହିତ ଗ୍ରାମୀଣ ସମୃଦ୍ଧିରେ ସକ୍ରିୟ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଗ୍ରାମୀଣ ବିକାଶ ସମ୍ବନ୍ଧିତ ଖାଲି ପଡ଼ିଥିବା ପଦବୀଗୁଡ଼ିକର ପୂରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏପରିକି ରାଜ୍ୟଗୁଡ଼ିକୁ ସେମାନଙ୍କର ଆର୍ଥିକ ଅଂଶ ସଠିକ୍ ସମୟରେ ପ୍ରଦାନ କରିବାକୁ ଆହ୍ୱାନ ଦିଆଯାଇଛି। ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଏବଂ ଦେୟ ପ୍ରଦାନରେ ବିଳମ୍ବ ଘଟିବ ନାହିଁ। ଗ୍ରାମୀଣ ବିକାଶରେ ସଂଶ୍ଳିଷ୍ଟ ସରକାରୀ ଅଧିକାରୀଙ୍କ ବାରମ୍ବାର ସ୍ଥାନାନ୍ତର ବା ବଦଳି ଉପରେ ସମ୍ମିଳନୀରେ ଆଲୋଚନା ମଧ୍ୟ ହୋଇଛି। ଏହାଦ୍ୱାରା କାର୍ଯ୍ୟାନ୍ୱୟନରେ ନିରନ୍ତରତା ଏବଂ ଦାୟିତ୍ୱ ନିର୍ବାହ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ତେଣୁ ପ୍ରମୁଖ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅତି କମ୍ରେ 2-3 ବର୍ଷ ପାଇଁ ସେହି ପଦବୀରେ ରଖିବାକୁ ନିଷ୍ପତ୍ତି ହୋଇଛି। ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସ୍ୱଚ୍ଛ ଶାସନ, ଦକ୍ଷତା ଏବଂ ସେବା ପ୍ରଦାନକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଦୃଢ଼ ଅଡିଟ୍ ବ୍ୟବସ୍ଥା ଉପରେ ମତ ବିନିମୟ ହୋଇଛି। କୃତ୍ରିମ ବୁଦ୍ଧିମତା ଆଧାରିତ ଯାଞ୍ଚ ବ୍ୟବସ୍ଥାର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇଛି। ସମ୍ମିଳନୀ ଅବସରରେ ଗ୍ରାମୀଣ ଆଭ୍ୟନ୍ତରୀଣ ଅଡିଟ୍ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଏଲ୍ ନିନୋ ପ୍ରଭାବରେ ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ଉପରେ ସମ୍ମିଳନୀରେ ଆଲୋଚନା ହୋଇଛି। ଏଭଳି ସମନ୍ୱିତ ପଦକ୍ଷେପ ଗ୍ରାମୀଣ ଭାରତର ଭବିଷ୍ୟତକୁ ପରିବର୍ତ୍ତନ କରିପାରିବ। ପରିଶେଷରେ ଏତିକି କୁହାଯାଇପାରେ, ଗ୍ରାମୀଣ ଭାରତ ଉନ୍ନତି ଦ୍ୱାରା ହିଁ ଦେଶର ବିକାଶ ସମ୍ଭବପର ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଗ୍ରାମୋଦୟ ସେ ରାଷ୍ଟ୍ରତେ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଖାଲି ରହିଥିବାନୁ ତାର ଜରୁରୀ ମରାମତି ଲାଗି ଯାଞ୍ଚ କରାଯାଏସି। ତାର ଉତ୍ତରୁ ପର୍ଯ୍ୟବେକ୍ଷଣକେ ନେଇକରି ଗୋଟେ ବୈଠକ ହେବାର ସହିତ କମିଟିର ସୁପାରିଶ ଆଧାରଥି ନୀଳାଦ୍ରି ବିଜେ ଆଘୋନୁ ଜରୁରୀ ମରାମତି କାମ ପୂରା କରାଯିବା। ସିଆଡ଼େ ରଥ ଖଳାଥି ତିନି ରଥ ତିଆରି କାମ ଜାରି ରହିଛି। ବେଢ଼ା ତିଆରି କାମ ଶେଷ ହୋଇଥିବାର ବେଳେ ସେ ତାକେ ରଥଥି ଲଗାଯିବା। ରଥର କଳସ ବେଦୀ ସିଂହାସନ କାମ ହଂସପଟା କନ୍ୟାପଟା ଠେକେରା ବାଡ଼ ବୁଲାଯିବା ଆଉ ମଣ୍ଡଳୀ କାମ ବାକି ରହିଛି। ତିନି ରଥଥି ଚିତ୍ରକର ସେବକମାନେ ରଙ୍ଗ ଦେବାର କାମ କରୁଛନ୍। ଦର୍ଜି ସେବକ କପଡ଼ା କାମର ଅନୁକୂଳ କରିଛନ୍ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ରାଇଜେ ଚଳିତି ଆର୍ଥିକ ବଛରର ପହିଲା ଖେପ ପୋଷଣ ଅଭିଯାନ ଓ ଜନ ଉତ୍ସବ ମୂଲ ହୋଇଛି। ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଭିନ୍ ଭିନ୍ ସହଯୋଗୀ ବିଭାଗର ସହ ଭାଗିତାଥି ଇତାର ଆୟୋଜନ କରାଯାଉଛି। ଜନମନୁ ଛଅ ବଛର ତକ ସବୁ ଛୁଆମାନଙ୍କର ମା ବାପା ଆଉ ଯତ୍ନ ନେଉଥିବା ଲୋକକୁ ପାଖର ଅଙ୍ଗନବାଡ଼ି କେନ୍ଦ୍ରନ ନିଜର ଛୁଆର ଓଜନ ଆଉ ଉଚ୍ଚତା ମାପ କରବାରକେ ବିଭାଗ ତରଫୁ ଅନୁରୋଧ କରାଯାଇଛି। ଉତ୍ସବଥି ଛୁଆମାନଙ୍କର ପୋଷଣ ସ୍ଥିତି ଚିହ୍ନଟ ଉତ୍ତରୁ ଦରକାରୀ ଚିକିତ୍ସା ଆଉ ଗୋଷ୍ଠୀ ସ୍ତରଥି ଯତ୍ନ ନିଆଯିବା। ବାଦ ପଡ଼ିଯାଇଥିବାର କି ଅପହଞ୍ଚ ଆଉ ଦୁର୍ଗମ ଇଲାକାନ ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ମାପବାରକେ ସୁନିଶ୍ଚିତ କରାଯିବାରକେ ଇଥି ଲକ୍ଷ୍ୟ ରଖାଯାଇଛି। ପୋଷଣ ଅଭିଯାନ ଗଲାକାଲିଠାନୁ ମୂଲ ହୋଇଥିବାର ବେଳେ ଇଟା ଆଇବା 25 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଲ ଆଜି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ତରଫୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ନିଜର ଫଳାଫଳ ଦେଖିପାରିବେ। ଏବର୍ଷର 50ଟା ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏଥିଲାଗି 58,613 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ 53,905 ଜଣ ପରୀକ୍ଷା ଦେଇଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବାର 132ଟା ଉଚ୍ଚଶିକ୍ଷାନୁଷ୍ଠାନ ସ୍ନାତକୋତ୍ତର ଲାଗି 32,309 ସିଟ୍ ରହିଛି। ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଆଧାରଥି ଇସବୁ ସିଟ୍ ଲାଗି ନାଁ ଲେଖା ହେବା। ଆଡମିସନ ବାବଦ ସମୀୟା ସୂଚୀ ଖୁବ୍ ଜଲ୍ଦି ସାମ୍ସ ପୋର୍ଟାଲଥି ମିଳିବା ବୋଲି ବିଭାଗ ତରଫୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଇଷ୍ଠାନୁ ମୂଲ ହୋଇଛି। ପରୀକ୍ଷା ଆଇବା 10 ତାରିଖ ତକ ଚାଲବା। 251ଟା କେନ୍ଦ୍ରନ ଏହି ଦୁଇ ପରୀକ୍ଷା ହେଉଛି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟନ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ହୋଇଯାଇଛି। ପର୍ଯ୍ୟଟନ ବିଭାଗ ତରଫୁ ହୋଇଥିବା କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଲକ୍ଷ୍ମୀ ପୁରାଣର ସାହିତ୍ୟିକ ସାଂସ୍କୃତିକ ଆଉ ସାମାଜିକ ମହତ୍ୱ ବାବଦେ ଆଲୋଚନା କରିଛନ୍। ନାରୀ ସଶକ୍ତିକରଣ ଆଉ ସାମାଜିକ ସମାନତାର ବାର୍ତ୍ତା ବାବଦେ ବିଶିଷ୍ଟ ଗବେଷକ ଆଉ ବକ୍ତାମାନେ ମତ ରଖିଛନ୍। କାର୍ଯ୍ୟକ୍ରମଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଲ ଉପସ୍ଥିତ ଥିଲେ। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆନୁଥିବାର ପେଶାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷର ପୂର୍ତ୍ତି ଅବସରରେ 1994 ଜୁଲାଇ 2 ତାରିଖ ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। କ୍ରୀଡ଼ା ସାମ୍ବାଦିକତାର ଇତିହାସକେ 1800 ମୂଲ ହୋଇଥିଲା। 1920 ବେଲ୍କେ ଇଟା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ହେବାର ମୂଲ କରିଥିଲା। କ୍ରୀଡ଼ା ସାମ୍ବାଦିକତା ଇହାଛିନିର ସମିଆଥି ସାମ୍ବାଦିକତା ପେସାର ଗୋଟିଏ ପ୍ରମୁଖ ଲୋକପ୍ରିୟ ଅଂଶ ହୋଇଛି। ମନୁଷ୍ୟ ଜୀବନଥି ଖେଲର ପ୍ରାସଙ୍ଗିକତାକେ ଆଉ ଦରକାରକେ ଲୋକଲୋଚନକେ ଆନବାରଥି କ୍ରୀଡ଼ା ସାମ୍ବାଦିକମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛେ ନିରପେକ୍ଷ ପ୍ରତିଯୋଗିତା ସଚ୍ଚୋଟତା ଏବଂ ପ୍ରଭାରୀ ଖବର ସଂଗ୍ରହ। ଇ ବାବଦେ କ୍ରୀଡ଼ା ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ତାଙ୍କର ପ୍ରତିକ୍ରିୟା କହିଛନ୍।
1: ଦେଖୁନ ଆଗରୁ ସାମ୍ବାଦିକ ମାନଙ୍କର ଏନ୍ତା କ୍ଲାସିଫିକେସନ ନାଇଁ ଥାଇ। ପ୍ରାୟ ସାମ୍ବାଦିକ କହିଲେ ସବୁ ପ୍ରକାରର ସାମ୍ବାଦିକତା କରୁଥିଲା ଜଣେ ସାମ୍ବାଦିକ, କିନ୍ତୁ ସମୟକ୍ରମେ ସବୁ ବିଭାଗ ଅନୁଯାୟୀ ଅଲଗା ଅଲଗା ହେଲା। ଆଉ ସେଇ କ୍ରମରେ କ୍ରୀଡ଼ା ସାମ୍ବାଦିକ ଗୋଟେ ସ୍ୱତନ୍ତ୍ର ବିଭାଗ ହେଲା। ଆମର ସବୁ ଖବରକାଗଜ ସବୁ ଟେଲିଭିଜନ ମାନଙ୍କରେ ସ୍ୱତନ୍ତ୍ର କ୍ରୀଡ଼ା ସାମ୍ବାଦିକ ମାନେ ରହିଲେ, ଯେଉଁମାନେ କି ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ଖେଳାଳି ମାନଙ୍କର କ୍ୟାରିୟର ଆଉ ତାଙ୍କର ପ୍ରୋଫାଇଲ କେ କଭର କହିଲେ। ଆମର ଓଡ଼ିଶା ନ ବି ଏବେ କ୍ରୀଡ଼ା ସାମ୍ବାଦିକ ମାନଙ୍କର ବହୁତ ଗୁଡ଼ିଏ ସଂଖ୍ୟା ହେଲାନ। ଆଉ ଓଡ଼ିଶାରେ ବି କ୍ରୀଡ଼ା ସାମ୍ବାଦିକ ସଂଘ ଅଛେ। ଆଜି କ୍ରୀଡ଼ା ସାମ୍ବାଦିକତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ।
0: ढेंकानाल थिवर भारतीय जनसंचार संस्थान आईआईएमसी 2026-27 शिक्षा बछर लगी ना लेखा प्रक्रिया जारी रही। आइबाकाल सकाल 11 बजे पत्र सूचना कार्यालय भुवनेश्वर, आकाशवाणी कार्यालय संबलपुर, आउ 17 तारीख आईआईएमसी ढेंकानाल परिसर न स्पॉट एडमिशन आउ

ଥିଲା 1,20,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବା ଲାଗି ପୁରୀ ନ ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: আকাশবাণী সম্বলপুর আমার পরবর্তী কার্যক্রম রিলে করে প্রচার করছু আকাশবাণী কটক কেন্দ্রর।
1: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ। ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି। ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
2: ଭାରତ ଜାପାନ

0: सक्सेस स्टोरी का भाग बनने पर हार्दिक बधाई देता हूं। फ्रेंड्स, भारत जापान संबंध वाकई बहुत स्पेशल है। हमारी इकोनॉमिक पार्टनरशिप की सफलता के कई उज्जवल उदाहरण है। अभी अभी हमने हरियाणा के खरखोदा में मारुति सुजुकी के नए प्लांट का उद्घाटन किया। जब जापान की एक्सपर्टीज और इन्वेस्टमेंट भारत के स्पीड और स्केल के साथ जुड़ती है तो पूरी दुनिया को फायदा होता है।
1: श्री मोदी कहिछन्ति विश्वस्तरें भारत अभिवृद्धिशील प्रमुख अर्थनैतिक राष्ट्र भाव परिगणित होउछि। गत आर्थिक वर्षरे भारतर जीडीपी अभिवृद्धि 7.7% रहितला। गत 12 वर्ष मध्यरे विभिन्न क्षेत्र में संस्कारमूलक पदक्षेप परिवर्तन गतिशीलता को अधिक त्वरान्वित करिछि। एही अवसर में श्री मोदी विभिन्न क्षेत्र में होइथिबा संस्कारमूलक परिवर्तन उपरे आलोकपात करिछन्ति। जापान प्रधानमंत्री सानाए ताकाइची कहिछन्ति सहयोगर विभिन्न क्षेत्र मध्यरे शक्ति सुरक्षा सबुठारु गुरुत्वपूर्ण। G7 शिखर सम्मेलनी अवसर में शक्ति सुरक्षा को सुदृढ़ करिबा, मुक्त एवं स्वच्छ शक्ति वाणिज्य को सुनिश्चित करिबा, रणनैतिक शक्ति भंडार प्रस्तुत करिबा एवं उत्पादक और उपभोक्ता मध्यरे सहयोग को प्रोत्साहन प्रदान करिबा लक्ष्य नै जापान 3टी प्रस्ताव उपस्थापन करथिले। एही अवसर में उभय नेता मिलित भाव हरियाणा खारखोड़ा मारुति सुजुकी चतुर्थ जानवाहन उत्पादन प्लांट को उद्घाटन करथिले। बैठक परे नुआ दिल्ली में गणमाध्यम को सूचना दे वैदेशिक सचिव विक्रम मिश्री कहिछन्ति विश्वास आधारित संपर्क आज आलोचन परिभाषित होता। शक्ति सुरक्षा एवं दृढ़ अर्थनीति क्षेत्र में आज आलोचना बेस उपयोगी सब्यस्त हो। श्री मिश्री कहिछन्ति आधुनिक प्रजुक्ति विद्या एवं नवसृजन आलोचनार मुख्य केन्द्रबिंदु थी से सूचना देछन्ति। गत वर्षर वार्षिक सम्मेलनी परठार 120 रु अधिक द्विपाक्षिक B2B बुझामणापत्र स्वाक्षरित होइथिबा श्री मिश्री सूचना देछन्ति। केतोटी राज्यरे खाली पड़िथिबा विधानसभा आसनरे उपनिर्वाचन नै भारतीय निर्वाचन आयोग घोषणा करिछन्ति। सेथिमध्यरे बिहारर बांकीपुर, मध्यप्रदेशर दातिया एवं गुजरातर मंजनपुर रहिछि। आसंता 30 तारिखरे एही आसनगुडिकरे मतदान अनुष्ठित हेबा सह आसंता मास 3 तारिखरे भोट गणति होइ फलाफल प्रकाश पाइबो। बांकीपुर आसनरु बीजेपीर राष्ट्रीय अध्यक्ष नितिन नवीन इस्तफा प्रदान करिबा परे खाली पड़िछि। कांग्रेस विधायक राजेन्द्र भारती अयोग्य घोषणा हेतु मध्यप्रदेश दातिया आसन खाली रही बेले बीजेपी जोगेश भाई नारायण दास पटेल परलोक जोगु गुजरात मंजनपुर आसन खाली रही। देशर रिफाइनरी दक्षता द्रुतगति में विस्तार लाभ करुछि बोली पेट्रोलियम एवं प्राकृतिक बाष्प मंत्री हरदीप सिंह पुरी कहिछन्ति। नुआ दिल्ली में आज गणमाध्यम को संबोधन करी श्री पुरी कहिछन्ति आगामी 6-12 मास मध्यरे देशर रिफाइनरी क्षेत्र में वार्षिक 300 नियुत टन वृद्धि घटिबो। 10 वर्षर अवधि परे देशर प्रथम ग्रीन फील्ड रिफाइनरी प्रतिष्ठित हेबाकु जाउछि बोली श्री पुरी सूचना देछन्ति। आपण माने संवाद सुनुछन्ति आकाशवाणीरु। नुआ दिल्ली में आसंताकाली राज्य पंचायतराज मंत्री मानंगर एक जातीय कर्मशाला अनुष्ठित हेबो। पंचायतराज मंत्रालय पक्षरु आयोजित एही कर्मशाला रे 16 अर्थ कमिशन का सुपारिश उपरे मत विनिमय हेबो। पंचायतराज मंत्री राजीव रंजन सिंह के अध्यक्षता रे एही कर्मशाला अनुष्ठित हेबार कार्यसूची स्थिर होईछि। राज्य तथा केन्द्र शासित अंचल गुडी करे निजस्व राजस्व संग्रह माध्यम रे पंचायतराज प्रतिष्ठान गुडी कर निरंतर आर्थिक व्यवस्था को सुदृढ़ करबा उपरे एही कर्मशाला रे गुरुत्व प्रदान करा जिवो। सर्वोत्तम अभ्यास गुड़िक उपरे सूचना आदान प्रदान, कार्यान्वयन क्षेत्र में सृष्ट आह्वान मुकाबिला एवं अर्थ कमिशन को अनुदान सठिक व्यवहार उपरे एक रूपरेख प्रस्तुत करिबाकु एही कर्मशाला मंच प्रदान करिवो बोली आशा करा जाउछि। विकास सहित निरंतरता को संतुलित करुथिबा नीति माध्यम रे सरकार परिवेश सुरक्षा को सुनिश्चित करिबा सह जीवनधारण मानरे उन्नति आनिबा पई प्रोत्साहन प्रदान करुछन्ति बोली परिवेश जंगल और जलवायु परिवर्तन मंत्री भूपेन्द्र यादव कहिछन्ति। वैद्युतिक क्षेत्र में परिवर्तन आधारित एक जातीय सम्मेलनी को संबोधन कर श्री यादव यह कहिछन्ति। परिवेश एवं अर्थनीति को समन्वित भाव गतिशील करने नहीं प्रधानमंत्री नरेन्द्र मोदी दृष्टिकोण को सरकार ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,01,673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୁଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ଭାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17କୁ ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ ବିଶେଷକରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍ଙ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଷନା କରିଥିଲେ। ରୁଷ୍ର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍କରକୁ ଭେଟିବେ। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଉଚ୍ଚସ୍ତରୀୟ ପ୍ରତିନିଧି ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
2: ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
4: ଖଣିଜ ସମ୍ପଦ ବହୁଳ ଏହି ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକେଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଇଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ। ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବୁ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରିବୁ।
3: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ ଟିଏଚ୍ଆଇ ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ ଟିଏଚ୍ଆର୍ ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା, ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତୀ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5 ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋତ୍ସାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
5: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଦାନାଟା ବି ତାର ମାନେ ଖରାପ ହେଇଛି କି ନା ହେଇଛି ସେଟା ପରୀକ୍ଷା କରିକି ଜଣା କରିକିରି ତାପରେ ତାକେ ବ୍ୟବହାର କରିପାରିବେ। ସେ ଆପଣ ଆମର ଚାଷୀ ଭାଇ ମାନକେ କାଣ ପରାମର୍ଶ ବାଲି
1: ମୁଇଁ ଉପଦେଶ ଇଟା ଦେବାର୍ ଲାଗି ଚାହିଁମି କି ଦେଖୁନ୍ ଆଜ୍ଞା, ଏକ୍ଚୁଆଲି ଆମେ ଖାଲି ସବୁବେଳେ ଧାନ ଚାଷ୍ କରିବେ କି ଆଉ କେନ୍ ଚାଷ୍ କରିବେ କି ଆଖୁ ଚାଷ୍ କରିବେ କି ଯାହା ବି କରିବେ ବୋଲେ ସେଥିରେ ଆପଣ ଏତେ ପ୍ରଫିଟ୍ ଆପଣ ପାଇପାରନ୍, କିନ୍ତୁ କେତେବେଳେ ଆପଣ ଲସ୍ ବି, କେନ୍ଦ୍ର ଧରନ୍ ଏଥର ବର୍ଷା ହେବାର ଅଛେ, ସୁପର ଏଲିନର ଯେନ୍ଟା ପ୍ରଭାବ ଅଛେ, ବର୍ଷା କମ୍ ହେବା ବୋଲୁଛନ୍, ମରୁଡ଼ି ବି ହେଇଯିବା, ଏଇଟା ହେଇଯିବା, ତ ଆପଣ ସବୁବେଳେ ଗୋଟେ ଅଲ୍ଟରନେଟିଭ୍ କିଛି ଗୋଟେ ରଖୁନ୍
0: ଆଜ୍ଞା,
1: ହେଲା, କି ସେଥିରେ ଆପଣ ଯଦି ଲସ୍ ଖାଇବେ ବୋଲେ ଏଥିରେ ଆପଣଙ୍କ ମେକଅପ୍ ହେଇଯିବା।
0: ନିଶ୍ଚୟ
1: ଧରୁନ ଆପଣ କୁକୁଡ଼ା ରଖୁନ୍ କି ମାଛ ଚାଷ କରୁନ୍ କି ଯାହା ବି କରୁନ୍, ଗୋଟେ ଅଲ୍ଟରନେଟିଭ୍ଟେ ଆପଣ ରଖୁନ୍। ଆଉ ଗୋଟେ ସୁବିଧା ହେଲା, ଏସବୁ ଜିନିଷ ହେଲା ରେଡ଼ି କ୍ୟାସ୍। ଧରୁନ ଆପଣ ମାନେ ଭଗବାନ ନେ କରୁ, କିଛି ଆପଣଙ୍କ ଘରେ ଅସୁବିଧା ପଡ଼ିଲା କି କାହାର ବାହାଘର ହେବା କାଣା ହେବା, ଆପଣ ସାଙ୍ଗେ ସାଙ୍ଗେ ବିକିକିରି ଆପଣ ଏଥିରେ ପଇସା ପାଇପାରିବେ, ଯେନ୍ଟାକି ଅନ୍ୟ ଚାଷରେ ଆପଣ ପାଇ ନାଇଁ ପାରନ୍।
0: ଆଜ୍ଞା ହଁ, ଏଇଟା ତ
1: କିଛି
0: ବହୁତ
1: ଗୋଟେ
0: ବଡ଼ କଥା।
1: ଇମର୍ଜେନ୍ସି ହେଲା, ଧରୁନ କି ଆପଣ କିଛି ରଖିଥିବେ, ତାକୁ ଯଦି ଆପଣ ବିକିଦେବେ ବୋଲେ ସାଙ୍ଗେ ସାଙ୍ଗେ ଆପଣ ପଇସା ପାଇକିରି ଆପଣଙ୍କର ଯେଉଁଟା ଦରକାର ଅଛି ସେଥିରେ ଆପଣ ସେଇଟା ବ୍ୟବହାର କରିପାରିବେ। ଏଇଟା ଗୋଟେ ଥାର୍ଡ଼ ଜିନିଷ ମୁଁ କହିବାକୁ ଚାହିଁବି, ଆପଣ ସବୁବେଳେ ଆମର ପାଖେ ଯେନ୍ ସାର୍ ମାନଙ୍କର ଅଛି ତାର କନସଲଟେସନରେ କରୁନ୍, ନିଜର ଇଚ୍ଛାରେ ନାଇଁ କରୁନ୍, ସବୁ ଜିନିଷ ତାଙ୍କର ବୁଝୁନ୍ ସୁଝୁନ୍। ଆଉ ଯଦି କିଛି ଅସୁବିଧା ଆମର ପାଖାପାଖି ରହିଲେ ଆପଣ ଆମର ସଂସ୍ଥାକେ ବି ଆସିପାରିବେ, ଆମେ ସେଥିର୍ ଲାଗି ଅଛୁ, ଆମେ ବହୁତ ମାନେ ବହୁତ କମ୍ ପ୍ରାଇସ୍ରେ ବି ଆମେ ବହୁତ ବ୍ରିଡ୍ ସପ୍ଲାଏ ବି କରୁଛୁ ଗଭର୍ଣ୍ଣମେଣ୍ଟର, ତ ଆପଣ ଆସୁନ୍ ଆମର ସଂସ୍ଥାକେ, ଆପଣ ବୁଲିକିରି ଯାଉନ୍ ଦେଖୁନ୍, ଆଉ ଆମେ ଆପଣଙ୍କୁ ଯଦି ସାହାଯ୍ୟ କରିପାରମୁ ବୋଲେ ଆମକୁ ବହୁତ ଖୁସି ଲାଗ୍ବା।
0: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକିକେ ଆସିକିରି ବର୍ଷା ଦିନେ କୁକୁଡ଼ାମାନଙ୍କର ଯତ୍ନ କେନ୍ତା ହିସାବରେ ନେବେ, କୁକୁଡ଼ା ଚିଆଁନୁ ଆନବାନୁ ଆରମ୍ଭ କରିକି ତାଙ୍କର ଖାଇତ କେନ୍ତା ଦେବେ, ତାଙ୍କେ ରୋଗ ହେଲେ କାଣା କରିବେ, ଆରୁ କୁକୁଡ଼ା ଚିଆଁ ବି ଆପଣ କହିଲେ ଯେ ଆମେ ଯୋଗେଇ ଦେମୁ ବୋଲିକିନା, ଏସବୁ ଜିନିଷ ଆପଣ ଚାଷୀ ଭାଇମାନଙ୍କେ ବୁଝେଇକିରି କହିଥିବାନୁ ଆମର ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର।
1: ଧନ୍ୟବାଦ। ଜୁହାର।
2: ନାନୀ ବନେଇ ଜିନିଷ ଟେ ଶୁଣାଲୁ ତ?
3: ହଁ ଦେଖ, ତୁ କର୍ମି ବୋଲି କରି ଭାବିଥିଲୁ, ଆଉ
2: ହୁଁ
3: ଠିକା ସମୟାତି ତତେ ଏଇଟା ଶୁଣବାର କେ ମିଳିଲା।
2: ଆଜ୍ଞା, ବହୁତ ଭଲ କଥା ଟେ କହିଲେ।
3: କାଣା
2: ଆମେ ଚାଷ ହେଲା କି କୁଶେର ହେଲା ଏଇଟା ଜଗାମା ଠିକ ହେ, ଆମର ଏଠି ବି ଦୁଇ ପଇସା ହେସି, ହେଲେ ଆମେ ଟିକେ ସଡନ୍ ନାଇଁ ବିକି ପାରୁ।
3: ହଁ ହେଟା ତ ସତ କଥା ହେ, ମୁଇଁ ତତେ ପହିଲାନୁ ନାଇଁ କହିଲି କେଁ, ଯେତେବେଳେ ଦରକାର ହେଲା ଇଟା କୁକୁଡ଼ା ଚାଷ କରୁଥିବୁ, ଦୁଇପଟ ବିକି ଦେଲୁ ତୋର ପଇସା ଆସିବି ଗଲା ନେଇ। ଆର ଦେଖ, ଖାଲି ଯେ ଖାଲି ଧାନ ଚାଷ କର୍ମା କି ପନିପରିବା ଚାଷ କର୍ମା ବୋଲି ନାଇଁ, ତାର ସାଙ୍ଗରେ ଆର କିଛି ବି କଲେ ନାଇଁ, ସିଆଡ଼େ ଅସୁବିଧା ହେଲା ଇଆଡ଼ୁ ତ ପଇସା ମିଲ୍ବା।
2: ଆଜ୍ଞା, କହିଥିବାର କଥା କି କାମେ ଲଗାମା ନାନି। ନାଇଁ ଯେ ନାନି ଶୁନ, ତୁ ଯେନ୍ଟା ପଦେ ମତେ ଶୁଣାଲୁ ଇହା ଜିନି ମୁଇଁ ତ ଜିନିଷଟେ ଶୁନାମି ଯେ
3: ଜିନିଷ ଆଉ କାଣା
2: ସମ୍ବଲପୁରୀ ଗୀତ ବୋଲ
3: ଗୀତ ପଦେ ତ ଶୁନମା
2: ଶୁନମା ନାନି, ଆଜ ଶୁନମା ଶଙ୍କର ପ୍ରସାଦ ମାଝି ଗାଇଥିବାର ଗୀତଟା, ଯେନ୍ ଗୀତ କେ ଲେଖିଛନ୍ ନରେନ୍ଦ୍ର କୁମାର ଦାସ, ବୋଲେ ଶୁନମା ନାନି।
3: ହଁ ଶୁନ।

0: ଇବେ ବା କେନ୍ କେନ୍ ଆଡ଼େ ପଲଉଛୁ ରେ ଦେଖ
1: ଇବା
0: ତ,
1: ଗୀତ ବଜେ ଶୁଣିଲୁ ନାନି କାଁ କର୍ମା ସେ?
0: ଇବେ ଜିମି ବୋଲିକରି କହେବୁ ବେଲେ କାଇଁ ନ, ଫେର୍ ମୁଇଁ ଉଠି କରି ଜିମି, ମତେ ଉଠବାର୍ କେ ସମୟ ନାଇଁ ଲାଗେ କାଁ ହେବୋ।
1: ଗୀତ ବଜେ ଶୁଣିଲୁ କେନ୍ତା ଲାଗ୍ଲା?
0: ବଢ଼ିଆ ଲାଗ୍ଲା, ଆଉ ହେଟା ହେ ସବୁ ଏତିକି କଥା ଅଛେ, ପଚରାବାର ନାଇଁ, ଅତି ପଲେଇ ଯାଉଛୁ ଏକ ସୁରିଆ ହେଇକରି। ଦେଖ ତ ଜି
1: ନାଇଁ ସମିଆ କି ବି ଦେଖମା ବେଲେ ସିନେ।
0: ହଁ ହଁ ଅଛି, ଠିକ କହୁଛୁ, ଚାଲ
1: ଯିମା
0: ଚାଲ,
1: ନାନି?
0: ହଁ ଯାଉଁ ଜିମା ଯାଉ।
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କିତ ସୂଚନା। ପ୍ରଥମେ ଶୁଣନ୍ତୁ ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି। ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି ମୂଲ୍ୟ 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466 ଟଙ୍କାରୁ 22,564 ଟଙ୍କା, ଗୁଡ଼ 4,600 ଟଙ୍କାରୁ 5,300 ଟଙ୍କା, ଆଳୁ 880 ଟଙ୍କାରୁ 1,130 ଟଙ୍କା। ଏଥର ଶୁଣନ୍ତୁ ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି। ମୋଟା ଚାଉଳ କିଲୋଗ୍ରାମ ପ୍ରତି ମୂଲ୍ୟ 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 230 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 103 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 25 ଟଙ୍କାରୁ 40 ଟଙ୍କା, ଏବଂ ଚିନି କିଲୋଗ୍ରାମ ପ୍ରତି ମୂଲ୍ୟ 46 ଟଙ୍କାରୁ 50 ଟଙ୍କା। ଏଥିଲା ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କିତ ସୂଚନା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଆଉ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଏ କହିଲେ ପ୍ରଧାନମନ୍ତ୍ରୀ। ବିହାର ମଧ୍ୟପ୍ରଦେଶ ଆଉ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ଲାଗି ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀନ ଆଇବାକାଲି ଅନୁଷ୍ଠିତ ହେବା ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ରାଜ୍ୟ ବୃହତ୍ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ଲାଗି 1,10,000 କୋଟି ଟଙ୍କାର ବୁଝାମଣାପତ୍ର ହେଲା ସ୍ୱାକ୍ଷରିତ। 2036 ତକ୍ ସମୃଦ୍ଧ ଆଧୁନିକ ଆଉ ଶିଳ୍ପକ୍ଷେତ୍ରଟି ଅଗ୍ରଣୀ ଓଡ଼ିଶା ଗଠନ ଲାଗି ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠନ ବନା ହେବା ମହାଲକ୍ଷ୍ମୀ କରିଡର। ବାହାରିଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଲ। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀ ନ ହେଲା ସମନ୍ୱୟ ବୈଠକ। ରାଜ୍ୟ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟା ଡିଜିଟାଇଜେସନ୍ ଆଉ ଠୋଲ୍ କରବାର କାମ ସଫଳତାର ସହିତ ହୋଇଛି ଶେଷ। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆନୁଷ୍ଠାନ ହୋଇଛି ମୂଲ। ପୁରୀ ଶ୍ରୀମନ୍ଦିର ଏବେ 18 ତାରିଖ କରାଯିବା ବୈଷୟିକ ଯାଞ୍ଚ। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆନୁଥିବାର ପେଶାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ରାଜ୍ୟ ଚଳିତ ଆର୍ଥିକ ବର୍ଷର ପହିଲା ଖେପ ପୋଷଣ ଅଭିଯାନ ଓଜନ ଉତ୍ସବ ହୋଇଛି ମୂଲ। ରାଜ୍ୟ ପଢ଼ା ବୈତି ଥିବାର ଭୁଲ ପ୍ରସଙ୍ଗକେ ନେଇକରି ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫୁ ଉଦ୍ୟମୀ ଓଡ଼ିଶା ଅଭିଯାନ ହୋଇଯାଇଛି ଉଦ୍ଯାପିତ। ଆହୁରି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା।

0: ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
2: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ସୁଗମ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ସଫିକ ଅହମ୍ମଦ ସିଦ୍ଦିକୀ, ସଙ୍ଗୀତ ଜି ନାରାୟଣ ରାଓ। ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି, କଣ୍ଠଶିଳ୍ପୀ ଭାସ୍କର ଚନ୍ଦ୍ର ପୁହାଣ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ଲିପିକା ମହାନ୍ତି ଓ ଭାସ୍କର ଚନ୍ଦ୍ର ପୁହାଣ। ଗୀତ ରଚନା ସଫିକ ଅହମ୍ମଦ ସିଦ୍ଦିକୀ।

0: ଶୁଣୁଥିଲେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଲିପିକା ମହାନ୍ତି ଓ ଭାସ୍କର ଚନ୍ଦ୍ର ପୁହାଣ। ଗୀତ ରଚନା କରିଥିଲେ ସଫିକ ଅହମ୍ମଦ ସିଦ୍ଦିକି। ଗୀତ ରଚନା ସଙ୍ଗୀତ ପରିଚାଳନା କରିଥିଲେ ଜି ନାରାୟଣ ରାଓ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା। ବିଷୟ ହେଲା କବି ବିନୋଦ ନାୟକଙ୍କ କବିତାରେ ପଲ୍ଲୀ ଚିତ୍ର। ଆଲୋଚନା କରିଛନ୍ତି ଭଗବାନ ପଟେଲ।
1: ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ପଲ୍ଲୀଚିତ୍ର ପ୍ରଦାନରେ ଯେଉଁ କେତେଜଣ କାବ୍ୟଶିଳ୍ପୀ ସୁନାମ ଅର୍ଜନ କରିପାରିଛନ୍ତି ସେମାନଙ୍କ ମଧ୍ୟରୁ କବି ବିନୋଦ ଚନ୍ଦ୍ର ନାୟକ ଅନ୍ୟତମ। ଜଣେ ଦକ୍ଷ ଓ ସୁନିପୁଣ ପଲ୍ଲୀ କବି ଭାବରେ ଶ୍ରୀ ନାୟକ ରାଶି ରାଶି ପଲ୍ଲୀ କବିତା ରଚନା କରିବା

ଆଶାତୀତ ସଫଳତା ଲାଭ କରିଥିବାର ଜଣାଯାଏ। ଆଧୁନିକ ଓଡ଼ିଆ କବିତାରେ ନନ୍ଦକିଶୋର ବଳ, ମାୟାଧର ମାନସିଂ, ସଚ୍ଚିଦାନନ୍ଦ ରାଉତରାୟ ପ୍ରମୁଖ କବିମାନେ ପଲ୍ଲୀଚିତ୍ର ପ୍ରଦାନରେ ଯଥେଷ୍ଟ ପାରଦର୍ଶିତା ଲାଭ କରିଥିବାର ସ୍ପଷ୍ଟ ଅନୁମେୟ ହୁଏ। ଜୀବନର ରସଘନ ତଥା ଅମୂର୍ତ୍ତ ମୁହୂର୍ତ୍ତର ହୃଦୟାବେଗକୁ ଯଥାର୍ଥ ଭାବରେ କବିତାରେ ପ୍ରକାଶ କରିବା ପାଇଁ ଏକ ଗଭୀର ଅନୁଭବର ଅପେକ୍ଷା ରଖେ। କବି ବିନୋଦ ଚନ୍ଦ୍ର ନାୟକ ନିଜ କବିତାରେ ପଲ୍ଲୀ ପ୍ରକୃତିର ସୁନ୍ଦର ସୁଷମାକୁ ମଞ୍ଜୁଳ ତଥା ନିତାନ୍ତ ମନମୁଗ୍ଧକର ରୂପରେ ପ୍ରକାଶ କରିବାରେ ଗଭୀର ଆମୁଖତା ପ୍ରଦର୍ଶନ କରିପାରିଛନ୍ତି। ଜଣେ ସଫଳ ରୋମାଣ୍ଟିକ କବି ଭାବରେ ପଲ୍ଲୀ ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟକୁ ଅବଲୋକନ କରି ତାର ମହିମାନ୍ୱିତ ରୂପବିଭବରେ ତଲ୍ଲୀନ ତଥା ଆତ୍ମବିଭୋର ହୋଇ ଉଠିଛନ୍ତି। ସୌନ୍ଦର୍ଯ୍ୟ ପିପାସୁ କବି ଭାବରେ ପଲ୍ଲୀ ପ୍ରକୃତିର ନିବିଡ଼ ସ୍ପର୍ଶରେ ଆସି ତାର ମାର୍ମିକ ରୂପଚର୍ଯ୍ୟାରେ ବିଭୋର ହୋଇ ଦେଖିଛନ୍ତି ତାର କଲ୍ୟାଣମୟୀ ଓ ମାତୃମୟୀ ଭାବାବେଗକୁ। କବି ସତ୍ୟ ଓ ଶିବ ଅପେକ୍ଷା ସୌନ୍ଦର୍ଯ୍ୟର ନିରାଜନା ଓ ଉପାସନା କରିଛନ୍ତି ଜଣେ ପରମ ପ୍ରେମିକ କବି ଭାବରେ। ପଲ୍ଲୀ ପ୍ରୀତି ତାଙ୍କ କବିତାର ମୂଳ ତଥା କେନ୍ଦ୍ରବିନ୍ଦୁ। ଜୀବନର ଆଦ୍ୟ ଭାଗ କବି ଏକ ଗ୍ରାମୀଣ ପରିବେଶ ମଧ୍ୟରେ ଅତିବାହିତ କରିଛନ୍ତି ଅତି ନିରାଡ଼ମ୍ବର ତଥା ସୁନ୍ଦର ଭାବରେ। ସହରୀ ଜୀବନର କୃତ୍ରିମତା ତଥା ଅନ୍ତଃସାର ଶୂନ୍ୟତାକୁ ମର୍ମେ ମର୍ମେ ଅନୁଭବ କରି ପଲ୍ଲୀ ଜୀବନର ଶାନ୍ତ ସରଳ ମଧୁର ତଥା ଅମାୟିକ ପରିବେଶରେ ନୈସର୍ଗିକ ଆନନ୍ଦ ଖୋଜି ଚାଲିଛନ୍ତି ଆଜୀବନ। କବିଙ୍କର ବହୁଚର୍ଚ୍ଚିତ ଗ୍ରାମପଥ କବିତାଟି ଏକ ଉଚ୍ଚକୋଟୀର ତଥା ସାର୍ଥକ ପଲ୍ଲୀ କବିତା ଭାବରେ ସର୍ବଜନ ବିଦିତ ହୋଇପାରିଛି। ଯେଉଁ ଗ୍ରାମରେ କବି ଜନ୍ମଗ୍ରହଣ କରି ତାର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ଓ ଆନନ୍ଦିତ ହୋଇଛନ୍ତି ସେହିଠାରେ ଜୀବନର ଅନ୍ତିମ ତଥା ଶେଷ ମୁହୂର୍ତ୍ତ ଅତିବାହିତ କରିବା ପାଇଁ ଆଗ୍ରହୀ ହୋଇ ଉଠିଛନ୍ତି। ଜୀବନର ତୀବ୍ର ଜ୍ୱଳନ ଓ ଦହନ ଭିତରେ ବି କବି ସେହି ଚିର ପରିଚିତ ଗ୍ରାମପଥ ମଧ୍ୟ ଦେଇ ଶ୍ମଶାନ ଭୂମିକୁ ଯାତ୍ରା କରିବେ ବୋଲି ଆଶା ଓ ବିଶ୍ୱାସ ପୋଷଣ କରିଛନ୍ତି ଜଣେ ଜୀବନବାଦୀ କାବ୍ୟଶିଳ୍ପୀ ଭାବରେ। ତେଣୁ ଜୀବନର ଅନ୍ତିମ ତଥା ଶେଷ ଯାତ୍ରା ପଥ ହେବ ସେହି ପ୍ରିୟ ଗ୍ରାମପଥ। କବିଙ୍କ ଭାଷାରେ ଭିକ୍ଷାସି ପ୍ରାଣ ପ୍ରୀଡ଼େ ମୋତେ ଅହରହ, ପାଥେ ଅବିହୀନ ପଥିକ ମୁଁ ମଣେ ଯାତ୍ରାଏ ଦୁରୁବହ, ଖଇ ଓ ତୁଳାରେ ଶୁଭ୍ର କରି ତୋ ତନୁ, ରାମ ନାମ ସତ ମନ୍ତ୍ରେ ଚଳିବି ତୋତିର ଶ୍ମଶାନେ, କେବେ କହ କେବେ କହ। କବି ବିନୋଦ ଚନ୍ଦ୍ର ନାୟକ ଜଣେ ଦରଦୀ ଉଦାର ତଥା ମାନବବାଦୀ କାବ୍ୟଶିଳ୍ପୀ, ଆର୍ତ୍ତ ମାନବାତ୍ମାର କରୁଣ କାହାଣୀ ବର୍ଣ୍ଣନାରେ ସତତ ଆଗ୍ରହୀ ଓ ଉତ୍କଣ୍ଠିତ। ତାଙ୍କ କବିତାମାନଙ୍କରେ ଗ୍ରାମର ନିମ୍ନ ମଧ୍ୟବିତ୍ତ ପରିବାରର ଏକ ମଧୁର ତଥା ହୃଦୟସ୍ପର୍ଶୀ ଚିତ୍ର ବେଶ୍ ମନୋଜ୍ଞ ଓ ମାର୍ମିକ ଭାବରେ ବର୍ଣ୍ଣିତ ହୋଇପାରିଛି। ଜୀବନର ସୁଖ ଦୁଃଖ, ହସକାନ୍ଦ, ଆନନ୍ଦ ବିଷାଦ, ଆଲୋକ ଅନ୍ଧାର, ଲାଭ କ୍ଷତି ଆଦିର ସୁନ୍ଦର ଚିତ୍ର ପ୍ରଦାନରେ କବି ଗଭୀର ସଫଳତା ଲାଭ କରିଥିବାର ଦୃଷ୍ଟିଗୋଚର ହୁଏ। ସାଧାରଣ ଖଟିଖିଆ ସରଳ ମଣିଷମାନଙ୍କର ଜୀବନଚର୍ଯ୍ୟାକୁ କବିତା ଭିତରେ ଅତି ମାଧୁର୍ଯ୍ୟମୟ ଭାବରେ ବର୍ଣ୍ଣନା କରିବାରେ ଆପ୍ରାଣ ଉଦ୍ୟମ ଅବ୍ୟାହତ ରଖିଯାଇଛନ୍ତି ଡକ୍ଟର ନିତ୍ୟାନନ୍ଦ ଶତପଥୀ। ତାଙ୍କର ସବୁଜରୁ ସାମ୍ପ୍ରତିକ ଗ୍ରନ୍ଥରେ ବିନୋଦ କାବ୍ୟ ମାନସ ସମ୍ପର୍କରେ ମତ ଓ ମନ୍ତବ୍ୟ ଦେବାକୁ ଯାଇ ଯଥାର୍ଥରେ ଲେଖିଛନ୍ତି, କିନ୍ତୁ ଅନେକ ପରେ ସେ ଯେତେବେଳେ ଗୃହର ମାୟା ଓ ନିକଟର ପରିବେଶ ପ୍ରତି ଆକୃଷ୍ଟ ହୋଇଛନ୍ତି ସେହି ପର୍ଯ୍ୟାୟରେ ତାଙ୍କ କବିତାରେ ଆଉ ବୈଦେଶିକତା ନାହିଁ, ଅଛି ଚତୁଃପାର୍ଶ୍ୱର ସମସ୍ୟା ଓ ଜଞ୍ଜାଳର ବାସ୍ତବବାଦୀ ସ୍ୱର। ଏହା ଯଥାର୍ଥରେ ତାଙ୍କ କବିତାର ଉତ୍ତରାୟଣ ହୋଇପାରେ। ଏହି ଅନୁକ୍ରମରେ ତାଙ୍କ କବିତାରେ ଆମ ପରମ୍ପରା, ସଂସ୍କୃତି, ଗ୍ରାମ୍ୟ ଜୀବନର ଅନେକ ସ୍ମୃତି ପରିଲକ୍ଷିତ ହୁଏ। ଯେଉଁ ଗ୍ରାମ୍ୟ ପରିବେଶ ଓ କୃଷିକାରୀ ସଭ୍ୟତା ନୂତନ ଏକ ଶିଳ୍ପୀକରଣ ପାଖରେ ପରାପରି ଭୁଶୁଡ଼ି ପଡ଼ିଛି ତାହାରି ପାଇଁ ତାଙ୍କ ମନରେ ଆସକ୍ତି ଓ ଆକୁଳତା ପ୍ରକଟିତ। କିଛି ସୁଲଭ ମୁଦ୍ରାର ଲୋଭରେ ଗ୍ରାମର ଲୋକ ସହର ଓ କଳକାରଖାନାକୁ ଧାଇଁଛି, ସେ ଗଢ଼ୁଛି ଏକ ଶିଳ୍ପ ସମୃଦ୍ଧ ଭବିଷ୍ୟତର ଭାରତ, କିନ୍ତୁ ନିଜେ ଅର୍ଦ୍ଧଭୂକ। ତେଣୁ ବିଂଶ ଶତାବ୍ଦୀରେ ଗ୍ରାମାଞ୍ଚଳରେ ଯେଉଁ କରୁଣ ଓ ହୃଦୟ ବିଦାରକ ଦୃଶ୍ୟ ଅବଲୋକନ କରି କବିପ୍ରାଣ ବେଳାପ କରି ଉଠିଛି ତାହା ପାଠକର ସମବେଦନାର ଅଶ୍ରୁରେ ପରିପୂର୍ଣ୍ଣ ହୋଇଯାଏ। ଶିଳ୍ପ ସଭ୍ୟତାର ଗ୍ରାସରେ ଗ୍ରାମାଞ୍ଚଳର ନିରୀହ ଓ ସରଳ ମଣିଷମାନେ ଭୋଗିଛନ୍ତି ଅକଥନୀୟ ଦୁଃଖ, ଯନ୍ତ୍ରଣା ଓ ଅତ୍ୟାଚାର। ପରେ ପରେ ପଲ୍ଲୀ ପ୍ରକୃତିର ଚରମ ବିପର୍ଯ୍ୟୟ ଦ୍ୱାରା କବି କାରୁଣ୍ୟ ଓ ନୈରାଶ୍ୟ ମଧ୍ୟରେ ଜର୍ଜରିତ ହୋଇ ଗାଇଛନ୍ତି, କୃଷିକ୍ଷେତ୍ର ଛାଡ଼ି ଆସେ ଗ୍ରାମୀଣ ମଣିଷ, ସୁଲଭ ପରିଶ୍ରମର ମୁଦ୍ରାର ଆଶିଷ ପ୍ରାପ୍ୟ ଆସେ, ଆସେ ଛାଡ଼ି ପଛି ରୋଷଶାଳା, କୃଷକର ଗୃହବଧୂ ତନୁ ସ୍ୱାଦେ ଭରିବାକୁ ଯୋଜକର ତୃଷାର୍ତ୍ତ ପିଆଲା, ପ୍ରସ୍ତୁତ ହୁଅ ଏଇ ପଥ ରଜ୍ଜୁ ହୁଏ ଯେତେ ତୈଳ ସ୍ନାନେ,
ଶ୍ରମିକ ନାରୀର ସୀମନ୍ତ ରୁକ୍ଷ ହୁଏ ସେତେ

0: ପରିଣାମେ ଶସ୍ୟ ଅଙ୍କୁରରେ ମୂର୍ତ୍ତିକାର ସ୍ତନ୍ୟପାନ ଧାତ୍ରୀ ସମ ଦେଇ ଯିଏ ଦେଲା ପ୍ରାଣଦାନ। କବି ଚେତନାରେ ପଲ୍ଲୀ ପ୍ରକୃତି ଅପୂର୍ବ ଶୋଭାଶ୍ରୀ ଧାରଣ ପୂର୍ବକ ପ୍ରତ୍ୟେକ ଦର୍ଶକ ପ୍ରାଣରେ ଅଫୁରନ୍ତ ଉତ୍ସାହ ଓ ଉଦ୍ଦୀପନାର ଏକ ସମନ୍ୱୟ ସ୍ଥାପନରେ ସକ୍ଷମ ହୋଇପାରିଛି। ଘଟଣାଚକ୍ରରେ କବି ସହରରେ ଅବସ୍ଥାନ କରୁଥିଲେ ମଧ୍ୟ ଗ୍ରାମ୍ୟ ଜୀବନର ଆଲେଖ୍ୟ ତାଙ୍କର ସ୍ମୃତି ପଥାରୂଢ଼ ହେବାରେ ଲାଗିଛି। ପଲ୍ଲୀ ପ୍ରକୃତିର ମଧୁର ମୂର୍ଚ୍ଛନା ତାଙ୍କ ପ୍ରାଣରେ ତୋଳିଛି ଅମର ସଙ୍ଗୀତ। କବି ଅତୀତ ଜୀବନର ତିକ୍ତ ମଧୁର ସ୍ମୃତି ସମୂହକୁ ଉତ୍ଥାପନ କରି ଗାଇଛନ୍ତି, ଏ ନଗରବାସେ ଗ୍ରାମର ଶାରଦ ସ୍ୱପ୍ନ ରହି ରହି ଆସେ, କାଶଶ୍ୱେତ ନଦୀଘାଟ ପଥର ପାହାଚ କୁନି କୁନି କେତେ ରୂପା ମାଛ, କାଚଶୁଭ୍ର ଇଚ୍ଛା ନଦୀ ହୋଇ ଦୂରେ ଇବ ସଙ୍ଗେ ମିଶେ, ପଛେ ଆସେ ବିଷ୍ଣାର୍ଥୀ ନିପ୍ତେ। କବି ବିନୋଦ ଚନ୍ଦ୍ର ନାୟକ ସୁନ୍ଦରଗଡ଼ ଜିଲ୍ଲାର ତେଲିପାଲି ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। ଏକ ସମ୍ଭ୍ରାନ୍ତ ପରିବାରରେ ଗ୍ରାମର ଚତୁଃପାର୍ଶ୍ୱରେ ଅବସ୍ଥିତ ପ୍ରାକୃତିକ ମନୋରମ ଦୃଶ୍ୟ ତାଙ୍କ ଚିନ୍ତା ଓ ଚେତନାକୁ କରୁଛି ମାଧୁର୍ଯ୍ୟ ବିମଣ୍ଡିତ। ତେଣୁ ସ୍ୱଗ୍ରାମର ପ୍ରାକୃତିକ ଦୃଶ୍ୟାବଳୀର ସୁନ୍ଦର ତଥା ମନୋରମ ଚିତ୍ର ପ୍ରଦାନରେ ଅଧିକ ସକ୍ଷମ ହୋଇ ପାରିଥିବାର ମନେ ହୁଏ। ତାଙ୍କ କବିତାଗୁଡ଼ିକ ପ୍ରାଣ ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଓ ତାହା ଅତ୍ୟନ୍ତ ମନୋରମ ତଥା ହୃଦୟଗ୍ରାହୀ। ସମାଲୋଚକ ଡକ୍ଟର ଅଶୋକ କୁମାର ମହାପାତ୍ର ତାଙ୍କର ଗ୍ରନ୍ଥ ରୋମାଣ୍ଟିକ କାବ୍ୟାନୁଭବ ଓ ବିନୋଦ ନାୟକରେ କବିଙ୍କର ସମ୍ପର୍କରେ ଯଥାର୍ଥରେ ଲେଖିଛନ୍ତି, ବିନୋଦ ନାୟକଙ୍କ କବିତାଗୁଡ଼ିକ ମନେ ହୁଏ ଯେମିତି ଅଧିକ ଆବେଗିକ। ତୃପ୍ତି ଶାନ୍ତି ବିଷାଦ ଓ ଘର ବାହୁଡ଼ା ବ୍ୟଞ୍ଜନାର କାରୁଣ୍ୟ ଏ ସମସ୍ତ କବିତାର ମୂଳ କାବ୍ୟାବେଗ ଅଟେ। ବାକ୍ୟ ସବୁ ସହଜ ଓ ସରଳ, ଗ୍ରାମ୍ୟ ଜୀବନ ବିଷୟକ କବିତାମାନଙ୍କରେ ଅଛି ଶାନ୍ତ ଅନୁଭବ, ସରଳ ଭାଷା ଓ ସମାହିତ ଜୀବନର ଚିତ୍ର। ତାଙ୍କର ଅନ୍ୟ ସମସ୍ତ କବିତାରେ ଭାଷା ଆଡ଼ମ୍ବରପୂର୍ଣ୍ଣ ଓ ଭାବ ତନାପୂର୍ଣ୍ଣ ଥିବାବେଳେ ଏ କବିତାମାନଙ୍କରେ ତାହା ନାହିଁ। ଅନ୍ୟ କବିତାମାନଙ୍କରେ ବର୍ଣ୍ଣିତ ନାରୀର ନଗ୍ନ ସୌନ୍ଦର୍ଯ୍ୟ ଓ ଶୃଙ୍ଗାର ଏଠାରେ ସମ୍ଭ୍ରମପୂର୍ଣ୍ଣ ଓ ବ୍ୟଞ୍ଜନାଧର୍ମୀ। ଚିତ୍ର କଳ୍ପନାରେ ଗ୍ରାମ୍ୟ ଚେତନା ଭିତ୍ତିକ କବିତା ନରମ ଓ ମନୋରମ ହୋଇଥିବା ବେଳେ ଅନ୍ୟ କବିତାଗୁଡ଼ିକ ବର୍ଣ୍ଣାଢ଼୍ୟ। ତାଙ୍କ କବିତାଗୁଡ଼ିକରେ ପଲ୍ଲୀର ଚିତ୍ର ଅଧିକ ସମୁଜ୍ଜଳ ଓ ମହିମାନ୍ୱିତ ତଥା ସୁଖକର ପରି ବୋଧ ହୁଏ। ଗ୍ରାମ୍ୟ ଭିତ୍ତିକ କବିତାମାନଙ୍କରେ ମନୁଷ୍ୟ ଓ ପ୍ରକୃତିର ସମ୍ପର୍କ କର୍ମଭିତ୍ତିକ ହୋଇଥିବାରୁ ସେଠାରେ ସହଯୋଗର ସମ୍ପର୍କ ଅତ୍ୟନ୍ତ ନିବିଡ଼ ରସଘନ ତଥା ଆଦର୍ଶ ସ୍ଥାନୀୟ ଅଟେ। ଗାଁ ପରିବେଶ ମଧ୍ୟରେ ବଞ୍ଚୁଥିବା ମଣିଷ ପାଖରେ କୌଣସି ଅଭାବନୀୟ ତଥା ଅପ୍ରୀତିକର ପରିବେଶ ସୃଷ୍ଟି ହୁଏ ନା, ବରଂ ସରଳ ନିରୀହ ଓ ନିଷ୍କପଟ ଭାବରେ ଅତି ଶାନ୍ତ ମଧୁର ତଥା କମନୀୟ ରୂପରେ ତାର ଜୀବନ ଅତିବାହିତ ହୁଏ ଅତି ପ୍ରାକୃତିକ ପରିସ୍ଥିତିରେ। ଶୀତ ଋତୁର ମନୋରମ ଦୃଶ୍ୟାବଳୀ କବି ଚେତନାରେ କିପରି ଯୁଗପତ୍ ଆନନ୍ଦ ଓ ବିସ୍ମୟ ସୃଷ୍ଟି କରିବାରେ ସକ୍ଷମ ତାହା ତାଙ୍କର ଉତ୍ତରାୟଣ କବିତାରେ ଲକ୍ଷ୍ୟ କରାଯାଇପାରେ। ବୈଷ୍ଣବ ପାଣିଙ୍କର ସ୍ୱାଙ୍ଗରୁ ମୁଖସ୍ଥ କରିଥିବା କିଛି ପଦାବଳୀ ଆନନ୍ଦ ତଥା ଉତ୍ଫୁଲ୍ଲିତ ଚିତ୍ତରେ ଗାନ କରୁଥିବାର ବିରଳ ଦୃଶ୍ୟ ଏକାନ୍ତ ଭାବରେ ପ୍ରାଣସ୍ପର୍ଶୀ ଓ ଚିତ୍ତ ଉଲ୍ଲାସକ। ଏଣୁ ଏପରି ଏକ ସୁନ୍ଦର ତଥା ମନୋରମ ଦୃଶ୍ୟର ଅବତାରଣା କରି କବି ଶ୍ରୀ ବିନୋଦ ନାୟକ ଗାଇଛନ୍ତି, ରଖୁଆଳ ଗାଏ ପାଣି ସ୍ୱାଙ୍ଗର ଏକ ବିୟୋଗାନ୍ତ ଗୀତ, ସ୍ୱର୍ଣ୍ଣ ଢେଉ ବାଢ଼ି ବସେ ହୈମନ୍ତୀ ଶୀତ, ଛାୟାଧୀରେ ନୁହେଁ କୃଷକ ଗୃହିଣୀ ଶିରେ ଫସଳର ସ୍ୱର୍ଣ୍ଣାସନେ ଲକ୍ଷ୍ମୀ ଫେରେ ଗୃହେ। କବି ପଲ୍ଲୀ ପ୍ରକୃତିର ଏକନିଷ୍ଠ ସାଧକ ଭାବରେ ପ୍ରମାଣିତ କରିବାରେ ଅପରିସୀମ ଆଗ୍ରହ ଓ ଆମୁଖତା ପ୍ରଦର୍ଶନ କରିଯାଇଛନ୍ତି, କହିଲେ ସତ୍ୟର ଅପଳାପ ହେବ ନାହିଁ। ନାରୀ ଓ ନଦୀ ପ୍ରତି ଗଭୀର ଆସକ୍ତି ପ୍ରକାଶ ପୂର୍ବକ ପଲ୍ଲୀ ଜୀବନର ମାଧୁର୍ଯ୍ୟ ଗାମ୍ଭୀର୍ଯ୍ୟ ଓ ଅସ୍ପର୍ଯ୍ୟକୁ ପ୍ରତିପାଦନ କରିବାକୁ ଯାଇ ଲେଖିଛନ୍ତି, ଦେଖ ଦେଖ ସଖୀ ନୂତନ ଯୁବତୀ ନଦୀ କୂଳ ଲଙ୍ଘନ ବିଦ୍ରୋହ ଆଜି କରେ, ନାରଙ୍ଗ ବନ ତଳେ ତାର ଭରା ରୂପର ଜୁଆର ତୁଟେ, ତଟର ଛାତିରୁ ବାଲିର ଗରଡ଼ା ପଡ଼େ, ଗ୍ରାମ ପାଖେ ଯେଉଁ ଶୂନ୍ୟ ପଡ଼ିଆ ଧୁ ଧୁ କରେ ବାର ମାସ, ଶାଗୁଆ ଘାଘରା ପିନ୍ଧିଛି ଆଜି କି ସେ, ଶାଗୁଆ ଶାଢ଼ୀଟି ପିନ୍ଧି ସେ ପଥେ ନୂଆ ଭୁଆ ଶୁଣି ଯାଏ, ଦେହ ଓଦା ଶାଢ଼ୀ ମନ ଲୋଭା ଦିଶେ। ମାନବବାଦୀ କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତାର ପ୍ରତି ଛତ୍ରେ ଛତ୍ରେ ପଲ୍ଲୀଚିତ୍ର ବେଶ ହୃଦୟଗ୍ରାହୀ ଓ ମର୍ମସ୍ପର୍ଶୀ ରୂପରେ ନିତ୍ୟ ନୂତନ ଭାବରେ ପ୍ରତିଭାତ ହୋଇ ପାରିଛି। ପଲ୍ଲୀ ପ୍ରକୃତିର ଜଣେ ପରମ ଭକ୍ତ ଭାବରେ ସେ ଜୀବନର ଗଭୀର ଅନୁଭବକୁ ପାଥେୟ କରି ସାର୍ଥକ ପଲ୍ଲୀ କବିତା ରଚନାରେ ନିଜର ଅପରିସୀମ ଦକ୍ଷତା ଓ ଅମାପ ଶକ୍ତି ପ୍ରତିପାଦନ କରିପାରିଛନ୍ତି।
1: ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ବିଷୟ ଥିଲା କବି ବିନୋଦ ନାୟକଙ୍କ କବିତାରେ ପଲ୍ଲୀ ଗୀତ ପଲ୍ଲୀ ଚିତ୍ର। ଆଲୋଚନା କରିଥିଲେ ଭଗବାନ ପଟେଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 8:30 ଶୁଣିବେ ସତ୍ୟ ସଙ୍ଗୀତର କାର୍ଯ୍ୟକ୍ରମରେ କଣ୍ଠ ସଙ୍ଗୀତ। ପରିବେଷଣ କରିବେ ବିଦୁଷୀ ହୀରାବାଇ ବରୋଦେକର। ଆଜି ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଜି ରାତି 9:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 10:00 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା। ପରିବେଷଣ କରିବେ କୁମୁଦିନୀ ପଟେଲ ଏବଂ ତାଙ୍କ ସାଥୀମାନେ। ରାତି 10:30 ଶୁଣିବେ ଲଣ୍ଡନର ଓଭାଲ ଗ୍ରାଉଣ୍ଡଠାରେ ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ୍ ପ୍ରତିଯୋଗିତା ମ୍ୟାଚ୍ର ଅପ୍ଟ୍ୟୁବ୍ ଦ୍ୱିଭାଷୀ ଧାରାବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦୁଷୀ ହୀରାବାଇ ବରୋଦେକରଙ୍କର କଣ୍ଠରେ କଲ୍ୟାଣ ଥାର୍ଡ ସହିତ ଜଡ଼ିତ ହିନ୍ଦୁସ୍ତାନୀ ସାହିତ୍ୟ ସଙ୍ଗୀତର ସବୁଠୁ ମୌଳିକ ଲୋକପ୍ରିୟ ଶାନ୍ତ ଭକ୍ତିପୂର୍ଣ୍ଣ ଏବଂ ଆତ୍ମିକ ଆକାଂକ୍ଷାର ଭାବନା ଜାଗ୍ରତ କରୁଥିବା ରାକ୍ ୟମନ୍ ପରିବେଷଣ କରିଛନ୍ତି ବିଦୁଷୀ ହୀରାବାଇ ବରୋଦେକର।

ଶୁଣୁଥିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବିଦୁଷୀ ହୀରାଭାଇ ବରୋଦିକରଙ୍କ କଣ୍ଠରେ କଲ୍ୟାଣ ଥାଟ ସହିତ ଜଡ଼ିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ସବୁଠୁ ମୌଳିକ ଏବଂ ଲୋକପ୍ରିୟ ରାଗ ୟମନ୍ ଶିଳ୍ପୀ ଥିଲେ ବିଦୁଷୀ ହୀରାଭାଇ ବରୋଦିକର ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି, କଥାଚିତ୍ର ରିଭଲଭର ରାନୀ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ପୁନିତ ଶର୍ମା ଓ ଶାହିନ ଇକବାଲ, ସଙ୍ଗୀତ ସଞ୍ଜୀବ ଶ୍ରୀବାସ୍ତବ। ଶୁଣନ୍ତୁ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କର କଣ୍ଠରୁ ଏହି ଗୀତଟି।

ଶ୍ରୋତାମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଏହି ଗୀତଟି କଥାଚିତ୍ର ଉମରାଓ ଜାନ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ସୟାର, ସଙ୍ଗୀତ ଦେଇଛନ୍ତି ଖୟାମ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ବର୍ତ୍ତମାନ ଏହି ଗୀତଟି ଶୁଣନ୍ତୁ, କଥାଚିତ୍ର ଇଜ୍ଜତ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ଗୁଲଜାର, ସଙ୍ଗୀତ ପରିଚାଳନା କରିଛନ୍ତି RD ବର୍ମନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଜୁଏଲ୍ ଥିପ୍। କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଟି ପରମନ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ଆଶା ଭୋସଲେ, ଗୀତ ରଚନା କରିଥିଲେ ପୁନିତ ଶର୍ମା, ଶାହିନ ଇକବାଲ, ଶାହିଆର, ଗୁଲଜାର ଓ ମଜରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୀବ ଶ୍ରୀବାସ୍ତବ, ଖେୟାମ, ଆର୍ ଡି ବର୍ମନ ଓ ଏସ୍ ଟି ବର୍ମନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ରାତି 10ଟାରେ ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା, ପରିବେଷଣ କରିବେ କୁମୁଦିନୀ ପଟେଲ ଓ ସାଥୀ। ଆଜି ରାତି 10:30ରେ ଲଣ୍ଡନର ଓଭାଲ ଗ୍ରାଉଣ୍ଡଠାରେ ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲ ପ୍ରତିଯୋଗିତାର ଅପ୍ ଟ୍ୟୁବ୍ ଦ୍ୱିଭାଷୀ ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଭାରତ ଓ ଜାପାନ ଭିତରେ ଆହୁରି ବର୍କ ସେବା ସମ୍ପର୍କ। ସାରା ଦେଶେ 1000 ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନା ଲାଗି ସହଯୋଗ କରିବା ଜାପାନ। ନୂଆଦିଲ୍ଲୀନ ଆଇବାକାଲି ଅନୁଷ୍ଠିତ ହେବା ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ଭାରତକେ ଇଲେକ୍ଟ୍ରିକ୍ ମୋବିଲିଟିର କେନ୍ଦ୍ରରେ ପରିଣତ କରିବାର ପ୍ରସଙ୍ଗକେ ନେଇକରି ନୂଆଦିଲ୍ଲୀଠାରେ ଆୟୋଜିତ ହୋଇଛି ଜାତୀୟ ସମ୍ମିଳନୀ। ଆଇବା ଗୋଟେ ବଛର ଭିତରେ ଦେଶର ତୈଳ ବିଶୋଧନାଗାର କ୍ଷମତା ବାର୍ଷିକ 30 କୋଟି ଟନ୍ରେ ପହଞ୍ଚିବା କହିଲେ କେନ୍ଦ୍ର ପେଟ୍ରୋଲିୟମ୍ ଆଉ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ରାଇଜେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସ୍ୱାକ୍ଷରିତ ହେଲା 1,10,000 କୋଟି ଟଙ୍କାର ବୁଝାମଣା ପତ୍ର। ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାଟି ହୋଇଛି 64 ନମ୍ବର ରାଜ୍ୟସ୍ତରୀୟ ଫସଲ ବୀମା ସମନ୍ୱୟ କମିଟି ବୈଠକ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକେ ଅତ୍କା ବର୍କସ ଆଉ ପ୍ରଭାବଶାଳୀ କରିବାର ଲକ୍ଷ୍ୟଟି ଲୋକସେବା ଭବନଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ରାଜ୍ୟ ସଡ଼କ ଭିତ୍ତିଭୂମିକେ ଆହୁରି ବର୍କସ କରାଯିବା ବୋଲି କହିଛନ୍ ପୂର୍ତ୍ତ ଆଇନ ଆଉ ଅବକାରୀ ମନ୍ତ୍ରୀ। ଭାରତରେ ହ୍ୱାଟ୍ସଆପ୍ ୟୁଜର ନେମ୍ ଫିଚରକେ ନେଇକରି ମେଟାକେ ନୋଟିସ୍ ଜାରି କଲେ କେନ୍ଦ୍ର ସରକାର। ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ 3 ଦିନ ଭିତରେ ଇ ବାବଦେ ବିବରଣୀ ଦେବାକେ ମେଟାକେ ଦେଇଛି ନିର୍ଦ୍ଦେଶ। ପିଜି ପ୍ରବେଶିକା ପରୀକ୍ଷା 2026ର ବାହାରିଲା ପରୀକ୍ଷା ଫଲ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲ ଜରିଆ ନିଜର ପରୀକ୍ଷା ଫଲ ଯାଞ୍ଚ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଦେଇଛି ସୂଚନା। ଆନ୍ଦୋଳନ କରୁଥିବା ଡାକ୍ତରମାନଙ୍କୁ ଆନ୍ଦୋଳନକେ ପ୍ରତ୍ୟାହାର କରିକି ଆଲୋଚନା କରିବାରକେ ଅନୁରୋଧ କରିଛନ୍ ରାଜ୍ୟ ସରକାର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲେଲା ନାମାଙ୍କନ ପ୍ରକ୍ରିୟା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ପୁରୀନ ହେଲା ସମନ୍ୱୟ ବୈଠକ। ଆଉ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିକଶିତ ଭାରତ ଜି ରାମଜୀ 2025 ଉପରେ ଅନୁଷ୍ଠିତ ହୋଇଛି ଲୋକମାନଙ୍କ ସଚେତନତା ଲାଗି ଜନସମ୍ମିଳନୀ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଛନ୍ତି କୁମୁଦିନୀ ପଟେଲ ଏବଂ ତାଙ୍କ ସାଥୀମାନେ।
2: ଭୋଲେ ବିଶ୍ୱ ସମ୍ରାଟ ଚିରଚିନ୍ମୟ ସ୍ରଷ୍ଟା ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣଙ୍କ ପ୍ରୀତ୍ୟାର୍ଥେ ମହାଦେବନର ନାଗପୂଜିତା ହିରଣ୍ୟ ଗର୍ଭା ତନୟା ଇନ୍ଦ୍ରାବର୍ଜ କଣ୍ଠମାଳା କବିକୁଳ ମଞ୍ଜୁଳା ବୀଣାପାଣି ବାଗବାଦିନୀ ସରସ୍ୱତୀଙ୍କ ପ୍ରୀତ୍ୟାର୍ଥେ ଆନନ୍ଦ ସାଗରେ ହରି ହରି ବୋଲ ଶିବାତ୍ମ ଯଶିଧର ଶିବ ସୁରେଶ୍ୱରୀ ସୂର୍ଯ୍ୟ ସପଞ୍ଚ ନାରାୟଣଙ୍କ ପ୍ରୀତ୍ୟାର୍ଥେ ଆନନ୍ଦ ସାଗରେ ହରି ହରି ବୋଲ ଏ ବିଶ୍ୱର ମଙ୍ଗଳ ଆର୍ଥେ ଆଉ ଏକବାର ଆନନ୍ଦ ସାଗରେ ହରି ହରି।

ସର୍ବପ୍ରଥମେ ବୁଝିବା ହୁଅନ୍ତୁ ଶ୍ରୋତା ବନ୍ଧୁଗଣ, ବଙ୍ଗ ରାଜ୍ୟର ହରିପୁର ନାମକ ଗ୍ରାମରେ କୃଷ୍ଣ ମହାପାତ୍ର ନାମରେ ଜଣେ ବଦାନ୍ୟ ବ୍ୟକ୍ତି ରହିଥିଲେ। ତାଙ୍କ ପତ୍ନୀଙ୍କ ନାମ ଥିଲା କମଳା ଦେବୀ। ସେ ଥିଲେ ଜଣେ ପତିବ୍ରତା ନାରୀ। ଅଗ୍ନି ପରୀକ୍ଷା କାବ୍ୟରେ ରଘୁନାଥ ପାଣିଗ୍ରାହୀ ପରି ପତିବ୍ରତା ମାନଙ୍କର ଲକ୍ଷଣ ବର୍ଣ୍ଣନା କରି କହନ୍ତି, ରାଗ ହେଉଛି ରସକୁଲ୍ୟା।

ବି କରୁଥିଲେ କଣ? ନିଜ ଜୀବନ ଅପେକ୍ଷା ସ୍ୱାମୀଙ୍କ ଜୀବନକୁ ଶ୍ରେଷ୍ଠ ମଣୁଥିଲେ। ନାରୀ ମାନଙ୍କ ପାଇଁ ସ୍ୱାମୀଙ୍କର କୋଳ ହେଲା କୁସୁମଶଯ୍ୟା, ସ୍ୱାମୀଙ୍କର ଆଲିଙ୍ଗନ ହେଲା ଅମୃତ ତୁଲ୍ୟ ଭୋଜନ। ଏଣୁ ସଦାସର୍ବଦା ସ୍ୱାମୀ ଶାଶୁ ଶ୍ୱଶୁର ନଣନ୍ଦ ଦିଅର ସମସ୍ତଙ୍କ ସେବାରେ ନିୟୋଜିତ ଥିବାରୁ ଛାୟ ମନ ବାକ୍ୟରେ ପରପୁରୁଷ ଚିନ୍ତା ଯିଏ କରେ ନାହିଁ। ଆରେ ସେ ହେଉଛି ପତିବ୍ରତା ନାରୀ। ଏକମାତ୍ର ପୁତ୍ର ଥିଲେ, ନାମ ଥିଲା ରଘୁନାଥ। ଉପଶାସ୍ତ୍ର କହେ ରଘୁନାଥ ଥିଲେ କିପରି? ହେ ମୃଦୁ ବଚନ ସଂଯୁକ୍ତ ଶୀଳବାନ ଗୁଣବାନ ତଥା ସତ୍ୟବାଦୀ ପ୍ରିୟବାଦୀ ସଶକ ପୁରୁଷ ଶ୍ରୁତ। ପୁରୁଷ ମାନଙ୍କ ମଧ୍ୟରେ ଶଶକ ଜାତୀୟ ପୁରୁଷ ହେଲେ ଶ୍ରେଷ୍ଠ। ଆଉ ରଘୁନାଥଙ୍କ ନିକଟରେ ଏ ଲକ୍ଷଣ ସବୁ ଜଣା ପଡୁଥିଲା। ଆଜ୍ଞା, ଏହି ସମୟରେ ଆଜି ହେଉଛି କଣ?

ମନେ ରଖନ୍ତୁ ଶ୍ରୋତାବନ୍ଧୁଗଣ, ଯା ଗୃହରେ ସୁଭାର୍ଯ୍ୟ ବା ସୁପୁତ୍ର ନାହିଁ ସେ ଗୃହସ୍ଥର କେବେ ସୁଖ ନାହିଁ। ଏଣୁ ପ୍ରସ୍ତାବ ସିନ୍ଧୁ କହେ, ଦୁଷ୍ଟା ଭାର୍ଯ୍ୟା ଷଠମିତ୍ର ପୁତ୍ର ଭୃତ୍ୟ ସ୍ତୋତ୍ରଦାୟକ ସସର୍ପଶ୍ଚ ଗୃହେ ବାସ ମୃତ୍ୟୁରେ ଏବଂ ସଂଶୟ। ଯାହାଙ୍କର ଗୃହରେ ଆଜି ଦୁଷ୍ଟା ନାରୀ ରହିଛି ଏବଂ ଆଜି ଦୁଷ୍ଟ ପୁତ୍ର ରହିଅଛି, ମିତ୍ର ଯାହାର ବିଶ୍ୱାସ ଘାତକ ତାର ଗୃହରେ ସ୍ୱପ ବାସ କରିଛି, ସେ ଗୃହସ୍ଥରେ କେବେ ସୁଖ ନାହିଁ। କିନ୍ତୁ କୃଷ୍ଣ ମହାପାତ୍ରଙ୍କ ଜୀବନରେ ଏସବୁ କିଛି ନଥିଲା, ସମସ୍ତ ସୁଖ ସର୍ବସୁଖରେ କାଳାତିପାତ କରୁଥିଲେ। ସେ ଗ୍ରାମ

ଆଜ୍ଞା ରବି କହିଲେ ସୂର୍ଯ୍ୟ, ସୂର୍ଯ୍ୟଙ୍କର ପ୍ରିୟା ହେଲେ ପଦ୍ମିନୀ, ସେଇ ପଦ୍ମିନୀ ଅଂଶରେ ଜାତ ହଉଛି ଅନ୍ନପୂର୍ଣ୍ଣା। ସୋମ କହିଲେ ଚନ୍ଦ୍ର, ଏ କନ୍ୟାର ମୁଖଟି ହେଲା ଚନ୍ଦ୍ର ସଦୃଶ। ଆଜ୍ଞା ମଙ୍ଗଳ ହେଲା ଆମର ସୋମ ମଙ୍ଗଳ ବୁଦ୍ଧ ତିନି ବାର ରହିଛି, ମଙ୍ଗଳ ହେଲା ତିନି ନମ୍ବର ବାର। ମଙ୍ଗଳ ନୟନ ବା ତ୍ରିନୟନ ହେଲେ ମହାଦେବ, ସେ ମହାଦେବଙ୍କର ଅରି ହେଲେ କନ୍ଦର୍ପ, କନ୍ଦର୍ପଙ୍କର ପତ୍ନୀ ହେଲେ ରତିଦେବୀ। ଏ କନ୍ୟାଟି ଆଜି ରତିଦେବୀଙ୍କ ଠାରୁ ମଧ୍ୟ ସୌନ୍ଦର୍ଯ୍ୟରେ ଅଧିକ ଅଟେ କି ପଦ୍ମିନୀ। ପଦ୍ମଗନ୍ଧାଶ୍ଚ କ୍ଷୀରଗନ୍ଧାଶ୍ଚ ଚିତ୍ରିଣୀ, ଶଙ୍ଖିନୀ ମୀନଗନ୍ଧାଶ୍ଚ ମଦଗନ୍ଧାଶ୍ଚ ହସ୍ତିନି। ଚାରିଆତି କନ୍ୟା ମଧ୍ୟରେ ଉତ୍ତମା ପଦ୍ମିନୀ ଜାତିଆ କନ୍ୟା ହେଲେ ଅନ୍ନପୂର୍ଣ୍ଣା। ଆଜ୍ଞା ବିଧିର ବିଧାନ ଯୋଗେ ଭକ୍ତ ରଘୁନାଥଙ୍କ ସହିତ କନ୍ୟା ଅନ୍ନପୂର୍ଣ୍ଣାର ବାଲ୍ୟ ବିବାହ ସମାପ୍ତି ହେଲା। କେତେ ଦିନ ସୁଖରେ କାଳ କାଟି ନାହାନ୍ତି। ଏଇ ସମୟରେ ଆଜ୍ଞା ଶଙ୍କରାଚାର୍ଯ୍ୟ ଶ୍ଳୋକଟିଏ ଲେଖିଲେ, ଦୀନ ଜାମିନ୍ୟୋ ସାୟଂ ପ୍ରାତଃ ଶିଶିରବ ସନ୍ତୌ ପୁନରାୟତଃ ପୁନରାୟତଃ ହେ କାଳ କ୍ରୀଡ଼ତି ଗଛ ତ୍ୟାଉ ତଦପି ନମୁଞ୍ଚ ତ୍ୟାସା। ଆଜ୍ଞା ଦିନ ଯାଉଛି, ରାତି ଆସୁଛି, ଗ୍ରୀଷ୍ମ ଗଲେ ବର୍ଷା ଆସୁଛି, ସେହିପରି ଭାଗ୍ୟ ଚକ୍ର।

ଯଦି ଭଗବାନଙ୍କ ପାଦରେ ମୋର ଭକ୍ତି ଅଛି ତାହେଲେ କୌଣସି ବିପଦକୁ ମୁଁ ଖାତିର କରିବି ନାହିଁ। ଏହା ବିଚାର କରି ଆଜି ଘରଦ୍ୱାର ତ୍ୟାଗ କରି ଏଣେ ଭଗବାନଙ୍କ ନୀଳାଚଳ ଅଧିପତି ଚକାରଳ ଜଗନ୍ନାଥଙ୍କ ଧାମରେ ଯାଇ ପ୍ରବେଶ ହେଲେ। ନୀଳାଦ୍ରୌ ଶଙ୍ଖ ମଧ୍ୟେ ସତଦଳ କମଳେ ରତ୍ନ ସିଂହାସନେ ସ୍ଥଂ ସର୍ବାଳଙ୍କାର ଯୁକ୍ତ ନବଘନ ରୁଚିରଂ ସଂଯୁକ୍ତ ଜାଗ୍ରଜେନ ଭଦ୍ରାୟାବମ ଭାଗେ ରଥଚଣ ଯୁକ୍ତ ବ୍ରହ୍ମରୁଦ୍ରେନ୍ଦ୍ର ବନ୍ୟମ ବେଦାନାଂ ସାରଯୁକ୍ତ ସୁମନ ପରିବୃତ ବ୍ରହ୍ମଦାରୁଣ। ବର୍ତ୍ତମାନ ଆମର ଦ୍ୱିତୀୟ ଛନ୍ଦଟି ଆସିଲା ରାଗଉଛି ରାମକିରି ନୀଳାଚଳ।

ଚିନ୍ତା କଲି ଅନ୍ନପୂର୍ଣ୍ଣା, କଣ କରିବି, ମୋ ସ୍ୱାମୀଙ୍କୁ ମୁଁ କିପରି ଭାବରେ ଆଜି ପାଇବି। ସେହି ଗ୍ରାମରୁ ଦୈବ ଯୋଗରେ ଦର୍ଶକ ମାନେ ପୁରୀ କ୍ଷେତ୍ରକୁ ଆଜି ଦର୍ଶନ ନିମନ୍ତେ ଯାଉଥିଲେ। ଅନ୍ନପୂର୍ଣ୍ଣା ଚିନ୍ତା କଲେ, ପତ୍ରଟିଏ ଲେଖି ମୁଁ ସ୍ୱାମୀଙ୍କ ନିକଟକୁ ପଠାଇବି। ଆଜ୍ଞା, ରାଗ ପଡିଲା ଚିନ୍ତା ଭୈରବ। ସେ କଣ ଲେଖିଲେ ଅନ୍ନପୂର୍ଣ୍ଣା? ଆହେ।

ଏହିପରି ଭାବରେ ପତ୍ର ଲେଖି ଦର୍ଶକ ମାନଙ୍କ ନିକଟରେ ଯାଇ ଅନୁନୟ ବିନୟ ସହକାରେ କହିଲା, ହେ ଭାଇମାନେ, ମୋ ସ୍ୱାମୀ ବଡ଼ଦାଣ୍ଡରେ ଭିକାରୀ ଅଟନ୍ତି। ତାଙ୍କ ନାମ ହେଉଛି ଆଜି ରଘୁନାଥ। ତାଙ୍କ ପିତାଙ୍କ ନାମ କୃଷ୍ଣ ମହାପାତ୍ର। ତାଙ୍କ ମାତାଙ୍କ ନାମ କମଳା ଦେବୀ। ଗ୍ରାମ ହେଉଛି ହରିପୁର। ଏହି ନାମରେ ଯିଏ ଭିକାରୀ ଥିବେ ଦୟାପୂର୍ବକ ମୋ ପତ୍ରଟି ତାଙ୍କ ହସ୍ତରେ ନେଇ ଦେଇଦେବ। ଯେତେବେଳେ ତାଙ୍କ ଅନୁମତି ନେଇ ଏଣେ ଆଜି କଲେ କଣ, ତାଙ୍କ ଅନୁନୟ ବିନୟ ଦେଖି ପତ୍ରଟି ଧରି ଦର୍ଶକ ମାନେ ଗଲେ। ବଡ଼ଦାଣ୍ଡରେ ପହଞ୍ଚିଲି, ଦେଖିଲି ଅନେକ ଭିକାରୀ ଅଛନ୍ତି। ଆଜ୍ଞା, ରାଗ ପଡୁଛି ବର୍ତ୍ତମାନ ଶଙ୍କରାଭରଣ। ହେ ଶ୍ରୀକ୍ଷେତ୍ରରେ

0: ଯେତେବେଳେ ଦେଖିଦେଲେ ସେଇ ଦର୍ଶକ ମାନେ ଆଜି ଭିକାରୀଟିଏ ଭିକ୍ଷା କରୁଛି, ବଡଦାଣ୍ଡରେ ଗାଉଛି ପ୍ରଭୁଙ୍କର ନାମ, ପଚାରିଦେଲେ ବାବୁ ତମ ନାମ କଣ?
1: ନାମ ହଉଛି ରଘୁନାଥ।
0: ତମ ବାପାଙ୍କ ନାମ? କୃଷ୍ଣ ମହାପାତ୍ର। ଆଉ ତମ ମା ହେଲେ କମଳା ଦେବୀ, ଏଇଆ ତ? ତମ ଗ୍ରାମ ହେଲା ହରିପୁର? ହଁ ଠିକ ଠିକ। ତମ ସ୍ତ୍ରୀ ତାହେଲେ ଗୋଟେ ପତ୍ର ଦେଇଛନ୍ତି ବାବୁ, ଏଇ ନିୟସ ପତ୍ରଟି। ଯେତେବେଳେ ପତ୍ରଟି ଦେଲେ ଆଜି ରଘୁନାଥ ହସ୍ତରେ, ଆଜ୍ଞା ରାଗଟି ହେଉଛି ଆହାରି। ସେ କଲେ କଣ?

କରିବି? ଆରେ ଯିବାକୁ ହେଲେ 30 ଦିନ ଲାଗିବ, ମାତ୍ର 10 ଦିନ ବାକି ରହିଛି, ଆଲୁ ପହଞ୍ଚିବି କିପରି? ହେ ଭଗବାନ, ତୁମେ ହେଉଛ ମୋର ରକ୍ଷାକର୍ତ୍ତା। ଆରେ ମୁଁ ଯଦି ନ ଯିବି ତାହେଲେ ଅନ୍ନପୂର୍ଣ୍ଣା ନିଶ୍ଚୟ ଆତ୍ମହତ୍ୟା।

ଶରଣ ପଞ୍ଜର ବାନା ହେ ନୀଳାଚଳ ଅଧିପତି କହି ଆଜି ସେ ଜ୍ଞାନହରା ହୋଇ ପଡି ରହିଲେ। ଭଗବାନଙ୍କ ରତ୍ନ ସିଂହାସନ ପ୍ରକମ୍ପିତ ହେଲା। ବେତାଳ ମାନଙ୍କୁ ଡାକି ଆଦେଶ ଦେଲେ, ଆରେ ବେତାଳ ଗଣ, ଆରେ କାଳ ବିଳମ୍ବନ କରି ଏ ଭକ୍ତ ରଘୁନାଥଙ୍କୁ ନେଇ ତାଙ୍କ ଶ୍ୱଶୁର ଘର ଦାଣ୍ଡରେ ଛାଡି ଦେଇ ଆସ। ଆଜ୍ଞା, ପ୍ରଭୁଙ୍କ ଆଦେଶରେ ଏଣେ ଭକ୍ତ ରଘୁନାଥଙ୍କୁ ନେଇ ତାଙ୍କ ଦ୍ୱାର ଦେଶରେ ଛାଡି ଦେଇ ଆସିଲେ। ଏ ଛାଡିଲା ତମ ସାଙ୍ଗନେ ରଡି ଦେଲେ ବାୟସ, ଏ ପ୍ରଭାତେ ନିରଞ୍ଜନ କର ପ୍ରାଚୀନ ଭେ ପ୍ରକାଶ, ପ୍ରଭାତ ସମୟ ପ୍ରବେଶ ହେଲା। ଦେଖିଦେଲେ ଶାଶୁ ଶ୍ୱଶୁର ଆଜି କଣ କଲେ, ଆରେ ଭକ୍ତ ରଘୁନାଥ ଆସି ପ୍ରବେଶ ହୋଇଯାଇଛନ୍ତି। ଏଥର କଣ କରିବା, କଣ କରିବା, କେମିତି କରିବା, ଆଜି ରାତିରେ ତାକୁ ଖାଦ୍ୟରେ ବିଷ ଦେଇ ମାରିଦେବା। ମଣ୍ଡା ପିଠା ତିଆରି କଲେ ଶାଶୁ ଶ୍ୱଶୁର, ସତୀ ଅନ୍ନପୂର୍ଣ୍ଣା ଜାଣିପାରିଲେ ଏ ପିଠା ଖାଇ ମୋ ସ୍ୱାମୀଙ୍କର ନିଶ୍ଚୟ ପ୍ରାଣ ଚାଲିଯିବ। ହେ ଭଗବାନ, ମୋ ନିଜ ହାତରେ ମୁଁ ସ୍ୱାମୀଙ୍କୁ ମାରିଦେବି କି? କେବେ ନୁହେଁ, କେବେ ନୁହେଁ। ବୁଦ୍ଧିମତି କଲା କଣ, ଗୋଟିଏ ପତ୍ର ଲେଖିଦେଲା ଏ ପିଠାରେ ବିଷ ଦିଆଯାଇଅଛି, ଉପରେ ନେଇ ପିଠାଟି ରଖିଦେଲା। ଯେତେବେଳେ ଭକ୍ତ ରଘୁନାଥ ଖାଇବା ପାଇଁ ଆରମ୍ଭ କଲେ, ପ୍ରଥମେ ପ୍ରଭୁଙ୍କୁ ସମର୍ପଣ କଲେ। ପ୍ରତ୍ୟେକ କାର୍ଯ୍ୟର ପ୍ରାରମ୍ଭରେ ସେ ପ୍ରଭୁଙ୍କୁ ସମର୍ପଣ କରନ୍ତି। ଯେତେବେଳେ ପ୍ରଭୁଙ୍କୁ ଦେଇ ପିଠାଟି ଦିଫାଳ କରିଦେଲେ, ଦେଖିଲେ ଚିଠିଟିଏ ରହିଛି, ଚିଠା ଭିତରେ ବିଷ ଅଛି, ଖାଇବ ନାହିଁ। ତଥାପି ରଘୁନାଥ ଚିନ୍ତା କଲେ ନାହିଁ, ହେଲେ ପ୍ରଭୁଙ୍କୁ ଯେତେବେଳେ ଦେଇ ସାରିଛି, ଆରେ ମୁଁ କାହିଁକି ନ ଖାଇବି? ବାରଣ ନ ମାନି ଭକତ ପିଠା କଲା ଭକ୍ଷଣ ହେ, ଚାହୁଁ ଚାହୁଁ ବିଷ ଘଟିଲା ରଘୁ ସର୍ବାଙ୍ଗ ମାନ, ଢଳି ପଡିଲେ ଛଟପଟ ହୋଇ ପ୍ରାଣତ୍ୟାଗ କଲେ। ଶାଶୁ ଶ୍ୱଶୁର ଦେଖି ଅତ୍ୟନ୍ତ ଆନନ୍ଦିତ ହେଲେ। ଆଜ୍ଞା, ପ୍ରଭାତ ନ ହେଉଣୁ ଏଣେ ହେଲା କଣ, ପ୍ରଭୁ ଯାଇ ପ୍ରବେଶ ହେଲେ ରଘୁନାଥଙ୍କ ନିକଟରେ। ଭକ୍ତ ପାସେ

ସେମାନେ ଥିଲେ ପରୀକ୍ଷିତ ଦେହୁରି ଶଙ୍କର ଠାକୁର, ମୁନୁବାବୁ ନାଥ ଏବଂ ପଦ୍ମିନୀ ଧରୁଆ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ, ଲଣ୍ଡନର ଓଭାଲ ଗ୍ରାଉଣ୍ଡଠାରେ ଇଂଲଣ୍ଡ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଆଇସିସି T20 କ୍ରିକେଟ ବିଶ୍ୱକପ୍ 2026ର ଦ୍ୱିତୀୟ ସେମିଫାଇନାଲର ଅପ୍ଟିପ୍ ଦ୍ୱିଭାଷୀ ଧାରାବିବରଣୀ। ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି କ୍ରିକେଟ ମ୍ୟାଚ୍ର ଧାରାବିବରଣୀ ଆପଣମାନେ ଆମର ମିଡିୟମ୍ ଏଫ୍ ଏବଂ ଏଫ୍ଏମ୍ ମହାନଦୀରେ ଶୁଣିପାରିବେ।

କୈଳାସ କନ୍ଦର ନିବାସୀ ମଙ୍ଗଳମୟ କଲ୍ୟାଣକାରୀ ମହାଦେବ ବିଶ୍ୱର ମଙ୍ଗଳ ବିଧାନ କରିବା ହୁଅନ୍ତୁ, ତଥା ଆକାଶବାଣୀ କର୍ମକର୍ତ୍ତା ମାନଙ୍କର ମଙ୍ଗଳ କରିବା ହୁଅନ୍ତୁ, ଦୁର୍ଗତି ନାଶିନୀ ଦୁର୍ଗା ସଦା ସର୍ବ ଦୁର୍ଗତି ହରଣ କରିବା ହୁଅନ୍ତୁ। ଶ୍ରୋତା ବନ୍ଧୁଗଣ, ଆମେ ଆଜି ମହାକବି କାଳିଦାସଙ୍କ ରଚିତ ସଂସ୍କୃତ କାବ୍ୟ କୁମାର ସମ୍ଭବ କାବ୍ୟଟି ଆଲୋଚନା କରିବା। ତତ୍ସଙ୍ଗେ ସଙ୍ଗେ ସୁରେନ୍ଦ୍ରନାଥ ଛୋଟରାୟଙ୍କର ଓଡ଼ିଆ ଅନୁବାଦ କ ଅନୁପ୍ରାସରେ କୁମାର ସମ୍ଭବ ବା କାର୍ତ୍ତିକ ଜନ୍ମ। ଗାଇବା ରାଗ ହେଉଛି ଚକ୍ଷି। ହେ କଳା କୌତୁକୀ ପ୍ରବର ହେ ରସ ଶ୍ରୁତିରେ ଧରା।

ମହାକବି କାଳିଦାସ କିପରି ଆରମ୍ଭ କଲେ, ହେ ଅସ୍ତିତ୍ୱର ସାଙ୍ଗୀ ଦେବତାତ୍ମା ହିମାଳୟ ନାମ ନଗାଧିରାଜ ନିଧି ସ୍ଥିତ ଆପଣମାନେ ଜାଣନ୍ତି ଭାରତର ଉତ୍ତର ଦିଗରେ ପର୍ବତରାଜ ହିମାଳୟ ଅବସ୍ଥିତ ଅଛନ୍ତି, ତାଙ୍କର ଅନନ୍ତ ଶୋଭା ରହିଛି, ଅନନ୍ତ ରତ୍ନ ପ୍ରଭବୈଶ୍ୟମନ ଶୋଭି ବିଲୋପି ଜାତ ଏକ ହି ଦୋଷେ ଗୁଣ ସନ୍ନିପାତ ଜତିନ୍ଦୋଷ କିରଣେ ଅନନ୍ତ ରତ୍ନର ଉତ୍ପତ୍ତି ସ୍ଥଳ ହିମାଳୟର ସାନୁ ପ୍ରଦେଶରେ ଦେବଦେବ ମହାଦେବ ଆଜି ସତୀଙ୍କୁ ହରାଇ ସମାଧିସ୍ଥ ଥିବା ବେଳେ ସତୀ ପାର୍ବତୀ ରୂପରେ ଜନ୍ମ ନେଇ ତାଙ୍କୁ ପାଇବା ପାଇଁ ତପସ୍ୟା କରୁଛନ୍ତି। ଏତିକି ବେଳେ ଘଟଣାଟିଏ ଘଟିଗଲା। କଣ ଘଟିଲା? ଆରେ ମହାପ୍ରତାପୀ ତାରକାସୁର ବ୍ରହ୍ମାଙ୍କ ନିକଟରୁ ବର ପାଇ ସ୍ୱର୍ଗରୁ ଦେବତାମାନଙ୍କୁ ବିତାଡ଼ିତ କଲେ। ତେଣୁ ଦେବତାମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ। ବ୍ରହ୍ମା କହିଲେ, ହେ ଦେବଗଣ, ହେ କଞ୍ଜ ସୁତେ ଦେବ।

ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲୁ, ତାଙ୍କ ସୁଦର୍ଶନ ଚକ୍ର ଅସୁର ଗଳାରେ ମଣି ହୋଇ ରହିଲା। ଏବେ ଆମେ କଣ କରିବୁ କୁହନ୍ତୁ ବେଦବର। ବ୍ରହ୍ମା କହିଲେ ମୁଁ କଣ କରିବି, ଏ କଠୋର ତ

ଦେବଗଣ ବେଦବର ବ୍ରହ୍ମା କହୁଛନ୍ତି ଅସୁର ତପସ୍ୟା କଲା, ମୁଁ ତାକୁ ଫଳ ପ୍ରଦାନ କଲି, ଏବେ ଅତ୍ୟାଚାର କରୁଛି ତାର ଫଳ ମଧ୍ୟ ସେ ନିଶ୍ଚିତ ପାଇବ। ହେଲେ ମନେ ରଖ, ତା ମୃତ୍ୟୁ କାହାରି ହସ୍ତରେ ନାହିଁ, କେବଳ ଶିବଙ୍କ ଔରସରୁ ଯଦି ଜାତ ସନ୍ତାନ ଅମର ସେନାପତି ହେବ ସେଇ ଶିବଙ୍କ ପୁତ୍ର ହସ୍ତରେ ତାର ମୃତ୍ୟୁ ଅଛି। ଏଣୁ ତୁମମାନଙ୍କୁ ଏ କାର୍ଯ୍ୟ କରିବାକୁ ହେବ, ଶିବ ବର୍ତ୍ତମାନ ସମାଧିସ୍ଥ ଅଛନ୍ତି, ତାଙ୍କ ସମାଧି ଭଗ୍ନ କରିବାକୁ ପଡିବ। ତାହେଲେ କେମିତି ସମାଧି ଭଗ୍ନ କରିବେ? ଉମା ରୂପେଣ ତେ ସ୍ୱୟଂ ସମ୍ଭିତ ସମିତ ମନ ସମ୍ଭର୍ଯ୍ୟତ ଧମା କୃଷ୍ଟ ଅୟସ୍କାନ୍ତେ ନ ଲୌହବତ। ମହାକବି କାଳିଦାସ କହିଲେ ଅୟସ୍କାନ୍ତ ମଣି ଦ୍ୱାରା ଲୌହ ଯେପରି ଆକର୍ଷିତ ହୁଏ, ସେହିପରି ଦେବୀ ପାର୍ବତୀଙ୍କୁ ନେଇ କନ୍ଦର୍ପଙ୍କୁ ନେଇ ତାଙ୍କର ଆଜି ଯୋଗ ଭଗ୍ନ ଧ୍ୟାନ କର, ଯୋଗ ଧ୍ୟାନ ଭଗ୍ନ କର। ଏ ସମୟରେ ଦେବରାଜ ଇନ୍ଦ୍ର କନ୍ଦର୍ପଙ୍କୁ ସ୍ମରଣ କଲେ। କନ୍ଦର୍ପ ଆସିଲେ କିପରି? ପାର୍ବତୀ ପରିଣୟରେ କବି ବାଣଭଟ୍ଟ କହନ୍ତି, ଏ ମୁଖର ମଧୁପ ମାଳା ତାକୁ କବି ଛୋଟ ରାୟ ଲେଖିଲେ ଅନୁପ୍ରାସ କ ରାଗ ହେଲା ହାରି କରେ ପୁଷ୍ପ।

0: ଦେବରାଜ ଇନ୍ଦ୍ର ଯେତେବେଳେ କନ୍ଦର୍ପଙ୍କୁ ସ୍ମରଣ କଲେ ସେ ଆସିଲେ କିପରି ସ୍ମରଣ କଲା ମାତ୍ର କେ ଭୁବନ ମୋହନ କନ୍ଦର୍ପ ଇନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହେଲେ। ହସ୍ତରେ ଫୁଲଧନୁ ସରସନର ଆଦି ଅଗ୍ରଭାଗ ଅଙ୍ଗନା ମାନଙ୍କର ଭୁଲତା ପରି କୁଟିଳ ମନୋହର ଦେଖା ଯାଉଥିଲା। ସଖା ବସନ୍ତ ଅଛନ୍ତି। କନ୍ଦର୍ପ କହିଲେ ହେ ଦେବରାଜ, କିଏ ସେ ଆପଣଙ୍କୁ କି ଦୁଃଖ ଦେଇଛି? ଅବିଳମ୍ବେ ପ୍ରକାଶ କରନ୍ତୁ। ହେରେ କରିପାରେ ଚୁର ଯୋଗ ଯୋଗୀଙ୍କର ଏପରି କି ପିନାକ ପାଣି,
1: ଏପରି କି ପିନାକ ପାଣି, ହଜାରେ ଏପରି କି ପିନାକ ପାଣି।
0: ହେ କୀଟ ଠାରୁ ବ୍ରହ୍ମ ଲୋକ ପରିଜନ୍ତେ, କୀଟ
1: ଠାରୁ ବ୍ରହ୍ମ ଲୋକ ପରିଜନ୍ତେ,
0: ଘରେ ଅଛନ୍ତି ଏହା ଜାଣି କନ୍ଦର୍ପ
1: କନ୍ଦର୍ପ କନ୍ଦର୍ପ କନ୍ଦର୍ପ
0: କୌତୁକ କେଉଁଠାରେ ନାହିଁ। ବିମୋହିତ ସରବ ଜଗତ ସେ କରିପାରେ
1: ମୁହିଁ।
0: ଦିନ କୃଷ୍ଣ ଦାସ କହନ୍ତି ହେ କି ତୁ।

ବିବାହିତ ଜୀବନ ଚାଲିଗଲେ ମଧ୍ୟ ତାଙ୍କ ଆଦେଶ ପାଳନ କରିବି। ରତି ଦେବୀ କହିଲେ, ସ୍ୱାମୀ ତାହେଲେ ମୁଁ ମଧ୍ୟ ତୁମ ସଙ୍ଗରେ ଯିବି। ଠିକ ଅଛି ରତି ଦେବୀ, ତାହେଲେ ଚାଲ ମୋ ସଙ୍ଗରେ। ଏ କନ୍ଦର୍ପଙ୍କ

ଯେତେବେଳେ ଆଜି ମହାଦେବ ଦେଖିଦେଲେ ସତୀ ପାର୍ବତୀଙ୍କୁ ଅପୂର୍ବ ଭାବରେ ସେ ତପସ୍ୟା କରୁଛନ୍ତି। ସୂଚୌ ଚତୁର୍ଣ୍ଣାଂ ଜଳତାଂହବିର ଭୁଜଂ ସ୍ମିତା ମଧ୍ୟଗତା ସୁମଧ୍ୟମା ବିଦ୍ୟା ନେତ୍ର ପ୍ରତିଘାତିନଂ ପ୍ରଭା ମନନ୍ୟ ଦୃଷ୍ଟି ସବିତାରମେକ୍ଷତ। ମହାକବି କାଳିଦାସ କହିଲେ ଦେବୀ ପାର୍ବତୀ ଚତୁର୍ପାର୍ଶ୍ୱରେ ଅଗ୍ନି ଜାଳି ଦେଇଛନ୍ତି, ମଧ୍ୟ ଭାଗରେ ସୂର୍ଯ୍ୟଙ୍କୁ ଚାହିଁ ଏଣେ ସେ କରୁଛନ୍ତି କଣ, ଶିବ ନାମ ଜପ କରୁଛନ୍ତି। ଏତାଦୃଶ ତପସ୍ୟାରେ ସେ ଆଜି ସନ୍ତୁଷ୍ଟ ହୋଇ ଯାଇ ପହଞ୍ଚିଲେ ପାର୍ବତୀଙ୍କ ନିକଟରେ। ନିଜ ରୂପକୁ ସେ ଆଜି ପରିବର୍ତ୍ତନ କରିଦେଇଛନ୍ତି, ଯାଇ କହୁଛନ୍ତି ଗୋ ଦେବୀ ମହାଦେବଙ୍କୁ ପାଇବା ପାଇଁ କାହିଁକି ତପସ୍ୟା କରୁଛ? ଆରେ କି କଲ କି କଲ ଜାଣି ନ ପାରିଲ, ସଦାଶିବେ କିମ୍ପା ମନ ଦେଲ, ଆରେ କୁଳ ଗୋତ୍ର ନାହିଁ ବା ସତାର ଶ୍ମଶାନ ଭ୍ରମେ ଯେ ନ ଚିନ୍ତିଲ କରେ ଶାସନ କରେ ହେ କାଳ ସର୍ପଟେ ତା ଭୂଷଣ କରେ ଶାସନ କରେ ଆରେ କପାଳରେ ଏକ ନେତ୍ର ଜକ ଲୋକ ରୂପ ବି ସେ କେଡ଼େ ଅଭୂଷଣ କରେ ଶାସନ କରେ ଏ କାଳ ସର୍ପଟେ ତା ଭୂଷଣ ଏ ଲଙ୍ଗଳା ଲେଙ୍ଗୁଟା ସର୍ପ ମଣ୍ଡିତ ଯାହାର ଶରୀର ଭସ୍ମଲିପ୍ତ ଯାହାର ଶରୀର ଶ୍ମଶାନ ଯାହାର ବାସ ତାକୁ ପାଇବା ପାଇଁ ତୁମେ କାହିଁକି ତପସ୍ୟା କରୁଛ? କ୍ରୋଧରେ ଜଳି ଉଠିଲେ ଦେବୀ ପାର୍ବତୀ, ଯେତେବେଳେ କହିଲେ ଯିଏ ମହାଦେବଙ୍କର ନିନ୍ଦା କରୁଛ ତୁମ ଜୀବ ଛିଣ୍ଡି ନ ଯାଉଛି କିପରି, ଏହା ଶୁଣିବା ମାତ୍ରକେ ନିଜ ରୂପ ଧାରଣ କଲେ ଶିବ। ଆରେ ଚମକି ପଡିଲେ ପାର୍ବତୀ, ପାଦ ତଳେ ପଡିଗଲେ, କହିଲେ ଠିକ ଅଛି ମୁଁ ତୁମକୁ ଗ୍ରହଣ କରିବି। ପାର୍ବତୀ କହିଲେ ମୋ ପିତାଙ୍କ ନିକଟକୁ ଯାଅ ଏବଂ ମୋର ପ୍ରସ୍ତାବ ମାଗିଦିଅ। ଶିବ କଲେ କଣ, ସପ୍ତ ଋଷିଙ୍କୁ ଯାଇ କହିଲେ ତମେ ଯାଅ ମୋ ପାଇଁ ପାର୍ବତୀଙ୍କ ପିତାଙ୍କ ନିକଟରେ ପ୍ରସ୍ତାବ ଦିଅ। ସପ୍ତ ଋଷି ଯାଇ ହିମାଳୟଙ୍କ ନିକଟରେ ପ୍ରବେଶ କରି ସେ ପାର୍ବତୀଙ୍କୁ ମହାଦେବଙ୍କ ସହିତ ବିବାହ ଦେବା ପାଇଁ କହିଲେ। ଏଣୁ ଆନନ୍ଦିତ ହେଲେ ହିମାଳୟ। କୈଳାସପତି କହିଲେ କଣ, କେଡେ ଭାଗ୍ୟବାନ ଅଟଇ ମୁହିଁ, ହେ କୈଳାସପତିଙ୍କି କରିବି ଜୟୀ, ଧନ୍ୟ ଧନ୍ୟ ଧନ୍ୟ ମୁଁ କୈଳାସପତି ମହାଦେବଙ୍କୁ ଆଜି ଜୟୀ କରିବି। ଏଣେ ସମସ୍ତେ ଆଜି ବିବାହ ଆୟୋଜନ କରିବାକୁ ଲାଗିଲେ। ଏଣେ ବରବେଶରେ ସଜ୍ଜିତ କରିଦେଲେ ମହାଦେବଙ୍କୁ କିଏ ସପ୍ତ ମାତୃକା, ଏଣେ ପାର୍ବତୀ ଦେବୀଙ୍କୁ ତାଙ୍କର ସଖୀମାନେ ବେଶ କରିଦେଲେ। ଆରେ ବେଶ ହେଉଛି ନବ କନ୍ୟା କିଶୋରୀ

ଯେତେବେଳେ ଦିବ୍ୟ ଆସନରେ ବସି ବେଶ କରିଦେଲେ ମହାଦେବ ବରଯାତ୍ରୀ ଭାବରେ ଏଣେ ଆଜି ଦେବତା ମାନଙ୍କୁ ନେଇ ସମସ୍ତେ ଯାଇ ପହଞ୍ଚିଲେ। ମହାଡମ୍ବର ସହକାରେ ବେଦବର ବ୍ରହ୍ମା ସେଠାରେ ବିବାହ ଆୟୋଜନ କଲେ। ବିବାହ ଆୟୋଜନ କରିସାରିଲା ପରେ ଏଣେ ଆଜି ମନ୍ଦିରକୁ ଯାଇ କୈଳାସ ପର୍ବତରେ ଅପୂର୍ବ ତାଙ୍କର ମିଳନ ଆଜି ଲାଗିଲା। ଯେତେବେଳେ ମଧୁସଜ୍ଜା ଘରେ ମିଳନ ହେଉଛି, ଏ ସମୟରେ ହେଲା କଣ? ଦେବତା ମାନେ ଚିନ୍ତା କଲେ ଯେ ଗୋଟାଏ ଆମର ଇଏ ଦେବୀ ପାର୍ବତୀଙ୍କର କ୍ରୀଡା କେ ଭାଙ୍ଗୁ ନାହିଁ। ଝିଅ ପାର୍ବତୀଙ୍କ କ୍ରୀଡା ନ ଭାଙ୍ଗିବା ସତ୍ତ୍ୱେ ଦେବତା ମାନେ ଚିନ୍ତିତ ଅଗ୍ନି ଦେବତା।

ଭିଡ଼ନ ଚାଲିଛି ଏଇ ସମୟରେ ପାରାକୁ ଦେଖି କ୍ରୋଧରେ ଜଳି ଉଠିଲେ ଦେବୀ କହିଲେ ହେ କିଏ ତୁମେ ଆଜି ତୁମକୁ କୁଷ୍ଠ ବ୍ୟାଧି ହେଉ ଅଗ୍ନି ଦେବତାଙ୍କ ଅଭିଶାପ ଦେଇଦେଲେ ଭୟରେ ଅଗ୍ନି ଦେବତା ଯାଇ ଏ ସମୟରେ କୈଳାସପତିଙ୍କର ରେତସ୍ଖଳିତ ହେଲା ତାଙ୍କୁ ଅଗ୍ନିଦେବଙ୍କ ଦେବତାଙ୍କ ଦେହରେ ନିକ୍ଷେପ କଲେ ସେ ଯାଇ ଗଙ୍ଗାରେ ମଜ୍ଜନ କଲେ ଗଙ୍ଗାରେ ଛଅଟି କୃତିକା ସ୍ନାନ କରୁଥିଲେ ସେ ଛଅ କୃତିକା ଗର୍ଭରେ ବ୍ରହ୍ମାରେ ବେଦବର ବ୍ରହ୍ମାଙ୍କର ଅଭିଶାପ ଯୋଗୁଁ ଏଣେ ଆଜି ଦେବ ଦେବ ମହାଦେବଙ୍କ ରେତ ଯାଇ ତାଙ୍କ ସେରେ ପ୍ରବେଶ କଲା ଗର୍ଭଧାରଣ କରିବା ସତ୍ତ୍ୱେ ଭୟଭୀତ ହେଲେ କନ୍ୟାମାନେ ଆରେ ଭୟଭୀତ କରି ଗଲେ କଣ ଗର୍ଭକୁ ଉଦ୍ଗାର

0: କାର୍ତ୍ତିକେୟ ଜନ୍ମ ନେଲେ କୃତିକା ଗର୍ଭରୁ ନା ମଧ୍ୟ ତାର କାର୍ତ୍ତିକେୟ ସମୟରେ ଅମର ସେନାପତି ହୋଇ ସେ ଦେବତା ମାନଙ୍କ ସହ ଯୁଦ୍ଧ କରି ତାର କାସୁର ବି ନାଶ କଲେ ହେ ଦିନ ଜନ ଶରଣ ରକ୍ଷଣ ମହା ହରି ବୋଲ ହୁଳହୁଳି
1: ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କଲେ କୁମୁଦିନୀ ପଟେଲ ଏବଂ ତାଙ୍କ ସାଥୀମାନେ ସେମାନେ ହେଲେ ପରୀକ୍ଷିତ ଦେହୁରୀ ଶଙ୍କର ଠାକୁର ମୋହନବାବୁ ନାଥ ଓ ପଦ୍ମିନୀ ଥରୁଆ ଆକାଶବାଣୀ ସମ୍ବଲପୁର ହିନ୍ଦୀରେ ସମ୍ବାଦ ଶୁଣନ୍ତୁ ରିଲିକ୍ ରିପୋର୍ଟ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ନିଶିପଦ୍ମା ଦାସ। ଆସନ୍ତାକାଲି ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଗାର୍ଗବ ପ୍ରସାଦ ମେହେର, ବିଭୂତିଭୂଷଣ ପଟ୍ଟନାୟକ ଓ ଶଙ୍କର ପ୍ରସାଦ ଦତ୍ତ। ଦିନ 11:30 ଶୁଣିବେ ଖୁଲା ଝରକା, ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12 ଶୁଣିବେ ବାତାୟନ କାର୍ଯ୍ୟକ୍ରମ, ଏଥିରେ ମଧ୍ୟ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 12:30 ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆସନ୍ତାକାଲି ଅପରାହ୍ନ 1:05 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ସିଂ ଓ ନନ୍ଦିତା ବୋଷ। ଅପରାହ୍ନ 1:20 ଶୁଣିବେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ତନ୍ ମନ୍ ଧନ୍, ଡକ୍ଟର ଦିବ୍ୟ ରାଉତଙ୍କ ସହ ସାକ୍ଷାତକାର ଶୁଣିବେ ଏହି କାର୍ଯ୍ୟକ୍ରମରେ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3 ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା, ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 3:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି ଅପରାହ୍ନ 4:02 ଶୁଣିବେ ଆଜି ଆକାଶବାଣୀ ଦିଲ୍ଲୀରୁ ରାତି 10:00 ପ୍ରସାରିତ ହୋଇଥିବା ଅଖିଳ ଭାରତୀୟ ଆଞ୍ଚଳିକ ଲୋକସଙ୍ଗୀତ ଓ ଲଘୁସଙ୍ଗୀତ କାର୍ଯ୍ୟକ୍ରମର ରେକର୍ଡିଂ ଶୁଣିପାରିବେ ଆସନ୍ତାକାଲି ଅପରାହ୍ନ 4:02। ଆସନ୍ତାକାଲି ସନ୍ଧ୍ୟା 5:02 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମର ସଂକୀର୍ତ୍ତନ ପରିବେଷଣ କରିବେ ନୃପଲାଲ ଭୋଇ ଓ ସାଥୀ। ଅପରାହ୍ନ 5:30 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଯୁବବାଣୀ ଶୁଣିବେ। 6:10 ଶୁଣିବେ ଆଦିବାସୀ ଗୀତ, ଏଥିରେ ଶୁଣିବେ ବାକ୍ତା ଗୀତ, ପରିବେଷଣ କରିବେ ଅନିରାମ ହସ୍ତି ଏବଂ ସାଥୀ। ଆସନ୍ତାକାଲି ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ରୁଆଧାନରେ ସମନ୍ୱିତ ଖାଦ୍ୟସାର ପରିଚାଳନା, ଏ ସମ୍ପର୍କରେ ଭବାନୀ ଶଙ୍କର ବିଷୋୟୀଙ୍କ ସହ ସାକ୍ଷାତକାର ଶୁଣିବେ। ଆସନ୍ତାକାଲି ରାତି 8:02 ଶୁଣିବେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରାଜେନ୍ଦ୍ର କୁମାର ବେହେରା ଏବଂ ମିନତି ପାଣିଗ୍ରାହୀ। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆସନ୍ତାକାଲି ରାତି 8:30 ଶୁଣିବେ ଶାସ୍ତ୍ର ସଂଗୀତର କାର୍ଯ୍ୟକ୍ରମର ସନ୍ତୁର ବାଦନ, ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା ଏବଂ ସାରଙ୍ଗୀ ବାଦନ ଶୁଣିବେ, ପରିବେଷଣ କରିବେ ଉସ୍ତାଦ ସୁଲତାନ ଖାଁ। ଆସନ୍ତାକାଲି ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ମାନସ। ରାତି 10:02 ଶୁଣିବେ ଶାସ୍ତ୍ର ସଂଗୀତର କାର୍ଯ୍ୟକ୍ରମରେ ବେହେଲା ବାଦନ କର୍ଣ୍ଣାଟକୀ ଶୈଳୀରେ, ପରିବେଷଣ କରିବେ ବିଦ୍ୱାନ ଏମ୍ଏସ୍ ଗୋପାଳକ୍ରିଷ୍ଣନ। ଆସନ୍ତାକାଲି ରାତି 10:30 ଶୁଣିବେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ, ଆଜି ଆମର ମୋବାଇଲ୍ ଆପ୍ର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର୍ରେ ଯେଉଁ ପ୍ରସାରିତ ହେଉଛି, ଏ କାର୍ଯ୍ୟକ୍ରମକୁ ଆଜି ଆମେ ଏଇଠି ରଖୁଛୁ। ଆମର ମିଡିୟମ୍ ୱେଭ୍ ଏବଂ ଆମର ଏଫ୍ଏମ୍ ମହାନଦୀରେ କାର୍ଯ୍ୟକ୍ରମ ଚାଲୁ ରହିବ। ଲଣ୍ଡନର ଓଭାଲ୍ ଗ୍ରାଉଣ୍ଡରେ ଇଂଲଣ୍ଡ ଏବଂ ସାଉଥ୍ ଆଫ୍ରିକାରେ ମଧ୍ୟରେ ଅନୁଷ୍ଠିତ ହେଉଥିବା ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ର ଧାରାବିବରଣୀ। ଆମର ନ୍ୟୁଜ୍ ଅନ୍ ଏୟାର୍ ଆପ୍ର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ।